ଆକାଶବାଣୀପୁରୀ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 2 ଦିନ ଇଂରାଜୀ 2026 ମସିହା ମେ ମାସ 23 ତାରିଖ ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:42 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ଆରାଧନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ଆକାଶବାଣୀ ପୁରୀ ବର୍ତ୍ତମାନ ଆକାଶବାଣୀ କଟକରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଅନୁଚିନ୍ତା ଏଇ କିଛି କ୍ଷଣ ମଧ୍ୟରେ।

ସଙ୍ଗୀତ ମଣିଷ ପ୍ରାଣର ଭାଷା, ହୃଦୟର ଭାବ ପ୍ରକାଶର ଅଲିଖିତ ଲିପି। ଏହା ମଣିଷ ଜାତିର ଆଦିମତମ ଭାବ ସଙ୍କେତ। ଜଗତ, ପ୍ରକୃତି ଓ ଜୀବ ସହିତ ଭାବ ଭାବନାକୁ ସଂଯୋଗ କରିବାର ଏହା ଅନନ୍ୟ ତଥା ଏକମାତ୍ର ଅମୂର୍ତ୍ତ ବସ୍ତୁ। ଏହାକୁ ଅନୁଭବ କରିହୁଏ ମାତ୍ର ଦେଖି ହୁଏ ନାହିଁ। ଏହାକୁ ଉପଭୋଗ କରିହୁଏ ମାତ୍ର ଏହାର ସ୍ୱରୂପକୁ ପ୍ରକାଶ କରିହୁଏ ନାହିଁ। ସଙ୍ଗୀତ ସୃଜନଶୀଳତା ପ୍ରଥମ ପାହାଚ। ପ୍ରକୃତିରେ ଛତ୍ରେ ଛତ୍ରେ ସଙ୍ଗୀତର ଅକ୍ଷୟ ସ୍ୱର ନିନାଦିତ। ପକ୍ଷୀର କଳକୁଜନ, ବନାନୀର ମଧୁମର୍ମର ଓ ନଦୀ ଝରଣାର କୁଳୁକୁଳୁ ନାଦରୁ ଚିରନ୍ତନ ସଙ୍ଗୀତର ଧ୍ୱନି ଶୁଣାଯାଏ। ଆଧ୍ୟାତ୍ମ ଜଗତରେ ସଙ୍ଗୀତକୁ ମୁକ୍ତି କାମନାର ସର୍ବୋଚ୍ଚ ସ୍ଥାନ ଦିଆଯାଏ। ଏଇଥିପାଇଁ ସଂସ୍କୃତରେ ପ୍ରବଚନଟିଏ ବ୍ୟବହାର କରାଯାଏ, ଜପ କୋଟି ଗୁଣମ୍ ଧ୍ୟାନମ୍, ଧ୍ୟାନ କୋଟି ଗୁଣମ୍ ଲୟ, ଲୟ କୋଟି ଗୁଣମ୍ ଗାନ, ଗାନାତ୍ ପରତରମ୍ ନହି। ଅର୍ଥାତ୍ ସଙ୍ଗୀତ ଠାରୁ ମହତ୍ତର ତପସ୍ୟା ଆଉ କିଛି ନାହିଁ। କୁହାଯାଏ ପୂର୍ବେ ସଙ୍ଗୀତର ଶକ୍ତି ବଳରେ ଅସାଧ୍ୟ ସାଧନ କରାଯାଉଥିଲା। ମେଘମଲ୍ଲାର ଗାଈ ବର୍ଷା କରାଯାଇପାରୁଥିଲା, ଦୀପକ ରାଗରେ ନିର୍ବାପିତ ଦୀପଶିଖାକୁ ପ୍ରଜ୍ୱଳିତ କରାଯାଇପାରୁଥିଲା, ସଙ୍ଗୀତ ଦ୍ୱାରା ସାପୁଆ କେଳା ବିଷଧର ସାପକୁ ବଶ କରି ଧରିପାରୁଥିଲା। ବିଦେଶରେ ସଙ୍ଗୀତ ମାଧ୍ୟମରେ ରୋଗ ଚିକିତ୍ସା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଃଖର କଥା, ଆମ ଦେଶରେ ରାଗ ରାଗିଣୀ ସମ୍ବଳିତ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଦର କମିଯାଇଛି। ଯୁବମାନସରେ ଏ ସଙ୍ଗୀତ ଆଦୌ ଗ୍ରହଣୀୟ ହେଉନାହିଁ। ଏ ପ୍ରସଙ୍ଗରେ ଗୋଟିଏ ଚମତ୍କାର ପୌରାଣିକ ଆଖ୍ୟାନ ମନେ ପଡ଼ୁଛି। ଏକଦା ମହର୍ଷି ନାରଦ ବୀଣାବାଦନ କରି ଆକାଶ ମାର୍ଗରେ ଯାଉଥିବା ସମୟରେ ହିମାଳୟର ଏକ ଦୁର୍ଗମ ଅଞ୍ଚଳରେ ବିଚିତ୍ର ଦୃଶ୍ୟଟିଏ ଦେଖିଲେ। ସେ ଦେଖିଲେ ଦଳେ ଅତ୍ୟନ୍ତ ସୁନ୍ଦର ଶରୀରଧାରୀ ନରନାରୀ ଗୋଟିଏ ଜାଗାରେ ଉଦାସ ଓ ବିଷମ୍ନ ଭାବରେ ବସି ରହିଛନ୍ତି। ନାରଦ ମୁନିଙ୍କ ମନରେ ଜିଜ୍ଞାସା ବଢ଼ିଲା। ସେମାନଙ୍କ ପାଖକୁ ଗଲେ, ପଚାରିଲେ, ଆପଣମାନେ କିଏ? ସେମାନେ କିଛି ଉତ୍ତର ଦେଲେ ନାହିଁ। ନାରଦ ଆହୁରି ନିକଟକୁ ଯାଇ ଲକ୍ଷ୍ୟ କଲେ ସେଇ ଦିବ୍ୟ ସୁନ୍ଦର ନରନାରୀ ପ୍ରତ୍ୟେକ ବିକଳାଙ୍ଗ। ନାରଦଙ୍କ ମନରେ ଉତ୍କଣ୍ଠା ବଢ଼ିଲା। ସେ ବହୁତ ଅନୁରୋଧ କରି ସେମାନଙ୍କ ପରିଚୟ ଜାଣିବା ପାଇଁ ଇଚ୍ଛା କଲେ। ପରିଶେଷରେ ବଡ଼ କୁଣ୍ଠାର ସହିତ ଜଣେ କହିଲା, ଆମେ ସବୁ ଗୋଟିଏ ଗୋଟିଏ ରାଗ ବା ରାଗିଣୀ, ଆମେ ଦେବଯୋନି।

ଭକ୍ତ ଗନ୍ଧର୍ବ। ନାରଦ ପୁଣି ପ୍ରଶ୍ନ କଲେ, ଆପଣମାନଙ୍କୁ ଏମିତି କଲା କିଏ? ସେମାନଙ୍କ ଭିତରୁ ଜଣେ କହିଲା, ଆପଣମାନଙ୍କ ଭଳି ଗାୟକମାନେ ଯେଉଁମାନେ ଭୁଲ ଢଙ୍ଗରେ ଗାଆନ୍ତି ଏବଂ ନିବେଦନ ମନୋଭାବ ଛାଡ଼ି ଅହଂଭାବର ବଶବର୍ତ୍ତୀ ହୋଇ ଗୀତ ବୋଲନ୍ତି, ଫଳରେ ତାହା ଆମ ଦେହରେ ଧକ୍କା ଦିଏ ଓ ଆମକୁ ବିବର୍ଣ୍ଣ କରିପକାଏ। ନାରଦ ପଚାରିଲେ, ଆପଣମାନେ ଠିକ୍ ହେବେ କେମିତି? ସେମାନେ କହିଲେ, ସର୍ବୋତ୍ତମ ଗାୟକ ନିର୍ଭୁଲ ଭାବେ ଗାଇଲେ ଆମେ ଠିକ୍ ହେବୁ। ନାରଦ ଜାଣିଥିଲେ ତ୍ରିଭୁବନର ସର୍ବୋତ୍ତମ ଗାୟକ ହେଲେ ଶିବ। ସେ ଶିବଙ୍କୁ ଅନୁରୋଧ କରିବାକୁ ଯାଇ ପ୍ରଶ୍ନ କଲେ, ଶିବ କହିଲେ, ସର୍ବୋତ୍ତମ ଶ୍ରୋତା ପାଇଲେ ମୁଁ ଗାଇବା ପାଇଁ ପ୍ରସ୍ତୁତ। ନାରଦ ମନେ ମନେ ସ୍ଥିର କଲେ, ଭଗବାନ ବିଷ୍ଣୁ ଓ ପରମ ପିତା ବ୍ରହ୍ମାଙ୍କ ଠାରୁ ସର୍ବୋତ୍ତମ ଶ୍ରୋତା ଆଉ କେହି ହେଇନପାରନ୍ତି। ସେ ବ୍ରହ୍ମା ଓ ବିଷ୍ଣୁଙ୍କ ନିବେଦନ କରିବାରୁ ଶିବଙ୍କ ସଙ୍ଗୀତ ଶୁଣିବାକୁ ସେ ଆନନ୍ଦରେ ସମ୍ମତ ହେଲେ। ସମସ୍ତେ ଏକ ସ୍ଥାନରେ ବସିଲେ। ଶିବଙ୍କ ଅନିର୍ବଚନୀୟ ସଙ୍ଗୀତ ଶୁଣି ରାଗରାଗିଣୀଙ୍କ ବିକଳ ଶରୀର ତ ଠିକ୍ ହେଇଗଲା, କିନ୍ତୁ ପରମ ପୁରୁଷ ବିଷ୍ଣୁଙ୍କ ପାଦ ପଦ୍ମରୁ ବିଗଳିତ କରୁଣାର ଧାରା ପ୍ରବାହିତ ହେବାକୁ ଲାଗିଲା। ବ୍ରହ୍ମା ସେହି ପ୍ରବହମାନ ଧାରାକୁ ନିଜ କମଣ୍ଡଳୀରେ ଧରି ରଖିଲେ। ତାହା ହିଁ ହେଲା ଗଙ୍ଗାର ଆଦି ଉତ୍ସ।

0: ସେସହେଲା ଅନୁଚିନ୍ତା ଉପସ୍ଥାପନ କରିଥିଲେ ରତ୍ନାକର ଚୟନୀ ଆକାଶବାଣୀ
1: ପ୍ରଚାର କଲୁ କାର୍ଯ୍ୟକ୍ରମ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଏବେ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 84ତମ ଅଧ୍ୟାୟ। ଆଜିର କଣ୍ଠଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ।

ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 84ତମ ଅଧ୍ୟାୟ। ଆଜିର କଣ୍ଠଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ। ଆକାଶବାଣୀ ପୁରୀ। ଏବେ ଶୁଣନ୍ତୁ ଏହି ଭକ୍ତି ଗୀତଟିକୁ ଇରା ମହାନ୍ତିଙ୍କ କଣ୍ଠରେ ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାରୁ।

ବର୍ତ୍ତମାନ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 5:30 ଶୁଣିପାରିବେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଯୁବବାଣୀ। ଓଡ଼ିଆ କଥାଚିତ୍ରର ଗୀତ ରହିଛି ସନ୍ଧ୍ୟା 7:00। ଆକାଶବାଣୀ କଟକରୁ ସନ୍ଧ୍ୟା 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ। ଆଜି ଏଥିରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ପରେ ପରେ ସନ୍ଧ୍ୟା 7:30 ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ବନାନି। ରାତି 8:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ପ୍ରଚାର କରିବୁ କେତୋଟି ଶ୍ରୀଜଗନ୍ନାଥଙ୍କ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର ଏବଂ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଭୋପାଳପୁର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା 82ଟି ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା 212ଟି କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାକୁ ସୁନିଶ୍ଚିତ କରିବାକୁ ରାଜସ୍ୱ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଡକ୍ଟର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାଗତ ସ୍ୱଚ୍ଛତା, ଉନ୍ନତମାନର ସେବା, ଆର୍ଥିକ ଶୃଙ୍ଖଳା ଏବଂ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ କେନ୍ଦ୍ର ଏବଂ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ବିଚାର ବିମର୍ଶ ଆରମ୍ଭ ହୋଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ଅଭିମାନପୁର, ବରଗଡ଼ର ଗୋବିନ୍ଦପୁର ମୌଜା, ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ ଘାଟିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1ର ସାନ୍ଧ୍ୟକାଳୀନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDO ପକ୍ଷରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ସହଯୋଗରେ ଏହି ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ସମସ୍ତ ମାନଦଣ୍ଡ ସଫଳତାର ସହ ସମ୍ପନ୍ନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରାଜ୍ୟର ପାଣ୍ଡୁଲିପି, ତାଳପତ୍ର, ପୋଥି ଏବଂ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟ ଜାରି ରହିଛି। ଜ୍ଞାନ ଭାରତ ମିଶନ ଆପ୍ ମାଧ୍ୟମରେ ସେଗୁଡ଼ିକର ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି। କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ସଂରକ୍ଷିତ ଥିବା ଏହିସବୁ ବିରଳ ସଂଗ୍ରହଗୁଡ଼ିକର ପଞ୍ଜୀକରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପକ୍ଷରୁ ଯୁକ୍ତ 2 ପରୀକ୍ଷାରେ ପ୍ରଦାନ କରାଯିବାକୁ ଥିବା ମାର୍କସିଟ୍ ତ୍ରୁଟିଶୂନ୍ୟ ରହିବ ବୋଲି ପରିଷଦ କହିଛି। ଡିଜିଟାଲ ମାର୍କସିଟ୍ରେ ରହିଥିବା ତ୍ରୁଟି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଏହା କୁହାଯାଇଛି। ବୈଷୟିକ କାରଣ ଯୋଗୁଁ ଏହି ତ୍ରୁଟି ରହିଥିବା ପରିଷଦ ସ୍ପଷ୍ଟ କରିଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟଠାରୁ ରିପୋର୍ଟ ମଗାଯାଇଛି। ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସୋମବାର ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଆବାସ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ, ମେରେଇନ୍ ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ

0: ବିଭିନ୍ନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ 1737 ଲିଟର ମଦ ଜବତ କରାଯିବା ସହ 8 ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଦେଶବ୍ୟାପୀ ଜାରି ରହିଥିବା ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂରରେ ସର୍ବପ୍ରଥମ ଅଧୀନରେ କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନପ୍ରତିନିଧି, ସରକାରୀ ଏବଂ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ, ହସ୍ପିଟାଲ ଆଦିର ସଫେଇ କାର୍ଯ୍ୟ କରିଥିଲେ। ପରିବେଶ ସଂରକ୍ଷଣ ଦିଗରେ କଇଁଛଙ୍କର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ କଇଁଛ ଦିବସ ପାଳନ କରାଯାଉଛି। 2000 ଏହି ଦିବସ ମଇ ମାସ 23 ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଏବଂ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ପ୍ରସୂତି ନାଳି ପ୍ରଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀଳାବତୀ କୁରୁ।
2: ମିଳିତ ଜାତିସଂଘ ମେ ମାସ 23 ତାରିଖକୁ ଅର୍ଥାତ୍ ଆଜିର ଦିନଟିକୁ ଆନ୍ତର୍ଜାତିକ ପ୍ରସୂତି ନାଳି ବ୍ରଣ ନିରୋଧ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରସୂତି ନାଳି ବ୍ରଣ ବା ଫିସ୍ତୁଲା ହେଉଛି ଯୋନି ଦ୍ୱାରରେ ରନ୍ଧ୍ର, ଯାହା ଉପରିଭାଗରେ ମୂତ୍ରାଶୟ ସହିତ ଓ ପଛଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ଭେସାଇକୋଭେଜୁନାଲ ଫିସ୍ଚୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନି ଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ, ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର 3 ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର୍ ବା ପ୍ରଲଙ୍ଗ ଲେବର୍ ହେଲା, ତାହେଲେ ଫିସ୍ଚୁଲା ହେବାର ସମ୍ଭାବନା ହୁଏ। ପ୍ରଲଙ୍ଗ ଲେବର୍ ବା ଅବଷ୍ଟ୍ରକ୍ଟେଡ୍ ଲେବର୍ର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନିମୁଖକୁ କାଟି ପ୍ରସବ କରାଯାଏ, ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନକଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ଚୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ଚୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ଚୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ 100% ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ଚୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳି ବ୍ରଣକୁ ପ୍ରତିହତ କରାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରସୂତି ନାଳି ବ୍ରଣ, ଏ ସମ୍ପର୍କରେ କହିଲେ ଡାକ୍ତର ଲୀଳାବତୀ କୁରୁ।

ଘଟଣାକ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବା ବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି CBSEର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6% ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ March 31 ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାଗଙ୍କୁ 2025 ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାଗ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାଗ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାଗ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାର ସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାର ସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେଭାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା June 30 ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେଭାର୍ଡ କହିଛନ୍ତି, ଗତ 1.5 ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେଭାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି, ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ।

0: ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4-ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ପ୍ରଚାର କଲୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତିଗୀତ। ଅର୍ଜୁନ ଚରଣ ସାମଲଙ୍କ କଣ୍ଠରେ ଏହି ଭକ୍ତିଗୀତଟିକୁ ଶୁଣନ୍ତୁ, ନାରାୟଣ ପ୍ରସାଦ ସିଂଙ୍କ ଗୀତ ରଚନାରୁ।

ପ୍ରଚାର କଲୁ କେତୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ପୁରୀ ବର୍ତ୍ତମାନ ଆକାଶବାଣୀ କଟକରୁ ପ୍ରଚାର କରିବୁ କାର୍ଯ୍ୟକ୍ରମ ଚିର ସବୁଜ। ଏଇ କିଛି କ୍ଷଣ ମଧ୍ୟରେ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲେ ଗୀତ ଶିଳ୍ପୀ ସୁମତି ଦେବୀ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲିଗୀତ। ଶିଳ୍ପୀ ଥିଲେ ସୁମତି ଦେବୀ। ଶିଳ୍ପୀ ପଲ୍ଲିଗୀତ ଗାଇଥିଲେ ପୁରାତନ ରଚନା ଏବଂ ଲୋକନାଥ ପଟ୍ଟନାୟକଙ୍କ ରଚନାରୁ।
1: ପ୍ରଚାର କଲୁ କାର୍ଯ୍ୟକ୍ରମ ଚିରସବୁଜ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ପାଞ୍ଜିରେ ଆଜିର ଦିନ ନିମନ୍ତେ କ'ଣ ତଥ୍ୟ ରହିଛି ଜାଣିବା। ଆଜି ପୃଷ 9 ଦିନ, ଜ୍ୟେଷ୍ଠ ମାସ ଶନିବାର, ଇଂରାଜୀ 2026 ମସିହା ମେ ମାସ 23 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:09:52 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:16:52।

ଶ୍ରୋତା ବନ୍ଧୁ, ଏବେ ଚାଲିଛି ମଳ ମାସ। ମେ ମାସ 17 ତାରିଖରୁ ମଳ ମାସ ଆରମ୍ଭ ହୋଇସାରିଛି, ଯାହାକି 15 ଜୁନ 2026 ପର୍ଯ୍ୟନ୍ତ ରହିବ। ସନାତନ ଧର୍ମରେ ଅଧିକ ମାସ ବା ମଳ ମାସକୁ ଏକ ବିଶେଷ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମାସ ଭାବରେ ବିବେଚନା କରାଯାଏ। ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ। ଏହି ମାସ ବ୍ରହ୍ମାଣ୍ଡର ରକ୍ଷାକର୍ତ୍ତା ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ।

ଏହି ମାସରେ ଉପବାସ ଏବଂ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଅତ୍ୟନ୍ତ ପୂଣ୍ୟ ହୋଇଥାଏ। ପ୍ରତିମାସ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସଂକ୍ରାନ୍ତିରେ ହୁଏ, କିନ୍ତୁ ଯେତେବେଳେ କୌଣସି ମାସରେ ସୂର୍ଯ୍ୟ ରାଶିରେ ପରିବର୍ତ୍ତନ କରନ୍ତି ନାହିଁ ସେହି ମାସକୁ ମଳ ମାସ କୁହାଯାଏ। ଏହି ପବିତ୍ର ମାସରେ କିଛି କାର୍ଯ୍ୟ କରିବା ବର୍ଜିତ ଥାଏ, ଯେପରିକି ତାମସିକ ଖାଦ୍ୟ ଗ୍ରହଣ, କାହାକୁ କ୍ରୋଧ ଓ ଅପମାନ ଏସବୁ ନକରି ପ୍ରତିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା, ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜାଳିବା ଏବଂ ଗରିବଙ୍କୁ ଦାନ କରିବା।

ତେବେ ଶ୍ରୋତା ବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆସନ୍ତାକାଲି ଏକ ନୂତନ ଅଧ୍ୟାୟ ସହ ଆପଣଙ୍କ ସହ ପୁଣି ଭେଟ ହେବ ସକାଳ ଠିକ୍ 7:55 ରହୁଛୁ। ନମସ୍କାର।

0: ଆକାଶବାଣୀ ପୁରୀ ଏବେ ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ପରେ ପରେ ରହିଛି ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: सुनिए, क्या आपने पीएम सूर्य घर मुफ्त बिजली योजना के बारे में सुना है?
2: भारत सरकार का

ଏବେ ଶୁଣନ୍ତୁ ଏହି ଗୀତଟିକୁ ଇରା ମହାନ୍ତି ଏବଂ ପ୍ରକାଶ ତାବେଙ୍କ ଦ୍ୱୈତ କଣ୍ଠରେ, ନାରୀ ନୁହେଁ ତୁ ନାରାୟଣୀ, ଓଡ଼ିଆ କଥାଚିତ୍ରରୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏବେ ଶୁଣନ୍ତୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ଅଲକା ୟାଗ୍ନିକ ଏବଂ କୁମାର ଶାନୁଙ୍କ ଦ୍ୱୈତକଣ୍ଠରେ ଏହି ଗୀତଟିକୁ ଶୁଣନ୍ତୁ, କଶୋର ହିନ୍ଦୀ କଥା ଚିତ୍ରରୁ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ରାଜ ଟୁ ହିନ୍ଦୀ କଥାଚିତ୍ରରୁ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ ଦ୍ୱୈତ କଣ୍ଠରେ।

କାର୍ଯ୍ୟକ୍ରମର ଶେଷ ହିନ୍ଦୀ କଥାଚିତ୍ର କହୋ ନା ପ୍ୟାର ହେର ଏହି ଗୀତଟିକୁ ଗାଇଛନ୍ତି ଦ୍ୱୈତ କଣ୍ଠଶିଳ୍ପୀ ଲକି ଅଲି ଏବଂ ରମ୍ୟା।

0: ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମାଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ ବେହେଲା ବାଦନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।
1: ବିବିଧତା ମଧ୍ୟରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ। ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କୋଉ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ପଣ୍ଡିତ କୈଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆକାଶବାଣୀର ଶ୍ରୋତାମାନଙ୍କୁ। ମୋର ହୃଦୟରୁ ନମସ୍କାର। କଟକ ମୋର ମଦର ଷ୍ଟେସନ, ମାନେ ମାତୃତ୍ୱର ଜାଗା, ଯୋଉଠୁ ମୁଁ ଆସି ବମ୍ବେରେ ନିଜକୁ ଅବସ୍ଥାପିତ କରିଛି।
1: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯୋଉ ସଙ୍ଗୀତ ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହେଇସାରିଲେଣି। ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
2: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟାଏ ରାଜ୍ୟର ବା କୌଣସି ଗୋଟାଏ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ କଥା ହେଲା ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ। ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକ୍ ର ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହେଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହି ବୋଲି ଗୋଟେ ଇନଷ୍ଟ୍ରୁମେଣ୍ଟ ବାସୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ, ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି, ମାନେ ପୁଅ କରିକି ଯେଉଁ ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜେଇବା, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ ଜୟପୁରରେ କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ମହାରାଷ୍ଟ୍ର ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନଷ୍ଟ୍ରୁମେଣ୍ଟ ନୁହେଁ ଆକ୍ଚୁଆଲି ତନ୍ତୁ ଇନଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ ଓଡ଼ିଶାରେ ବି ଗୋଟେ ତନ୍ତୁ ଇନଷ୍ଟ୍ରୁମେଣ୍ଟ ବାଟେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣେଇ ପାରିବି ଟିକେ। ସେଟା ଗୋଟେ କମନ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଅବଶ୍ୟ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି, କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରିଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୋ ଭାଇଲିନ୍ରେ କ୍ରିଏଟ୍ କରିପାରିବି। ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି, ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକ୍ ର ଏଇ ସାଉଣ୍ଡ ଆସିବ।

ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକ ସଙ୍ଗୀତ ଯେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି ପ୍ରାଧାନ୍ୟ ଦେଇକି ମ୍ୟୁଜିକ ତିଆରି ହେଇଛି ତାର ସାଉଣ୍ଡ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକର ସାଉଣ୍ଡ ବି ଭାଇଲିନରେ ବଜେଇକି ଶୁଣଉଛି ତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକ କେମିତି ଅଲଗା ଆମେ ଧୀରେ ଧୀରେ ମ୍ୟୁଜିକକୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା ଟ୍ରାଇବାଲ ମ୍ୟୁଜିକର ଯୋଉ ପ୍ଲେସମେଣ୍ଟ ଅଫ୍ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହଁ ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି ଆପଣଙ୍କୁ ଗୋଟେ ଅନୁଭବ ମିଳିବ ସୁରର ଫିଲିଙ୍ଗସ ମିଳିବ ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି ଟିକେ ପରିମାର୍ଜିତ ହେଇକି ଆସୁଛି ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ ଏମିତି ଦେଖନ୍ତୁ ଆପଣ ମନେ କରନ୍ତୁ ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି ସେ ସାଉଣ୍ଡ ଭାଇଲିନରେ କେମିତି ଆସିବ

ମ୍ୟୁଜିକ୍ ଥାଉନ୍ ଇଏ ଟିକେ ଆର ପ୍ଲେସମେଣ୍ଟ କରେକ୍ସନ ହେଲା ଭଳିଆ ଟ୍ରାଇବାଲ ମ୍ୟୁଜିକ୍ରୁ ଫୋକ୍ ମ୍ୟୁଜିକ୍ ଆସିବା ପାଇଁ, ସେମିତି ମହାରାଷ୍ଟ୍ରର ଯୋଉ ଲାବଣୀ ତାର ଗୋଟେ ଷ୍ଟାଇଲ ଅଛି, ଆମର ମହାରାଷ୍ଟ୍ରରେ ଯେତେ ପ୍ରକାରର ମ୍ୟୁଜିକ୍ ଅଛି ସେ ମ୍ୟୁଜିକ୍ ଟିକେ ଚଞ୍ଚଳ ପ୍ରକୃତିର ମ୍ୟୁଜିକ୍, ମାନେ ନର୍ମାଲ ଯୋଉ ଆମର ଯେମିତି ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ରେ ମାନେ ଯାହାକୁ କହନ୍ତି ଥେରାପ ଯାହାକୁ କହନ୍ତି ଆମେ ଯାହାକୁ ସନ୍ଥ ମ୍ୟୁଜିକ୍ କହୁଛୁ, ସେ ସିଷ୍ଟମଟା ପ୍ରାୟ ମହାରାଷ୍ଟ୍ରର ଲୋକାଲ ମ୍ୟୁଜିକ୍ ଲୋକପ୍ରିୟ ଗୀତ ଲଘୁ ସଙ୍ଗୀତ ସେଥିରେ ଦେଖିବାକୁ କମ୍ ମିଳେ। ଲାବଣୀର ଯୋଉ ଷ୍ଟାଇଲ ହଉଛି ସେଟା ବଜେଇକି ଶୁଣଉଛି, ସେଟା ହଉଛି ଏମିତି ବାଜିବ।

Tanda makaranda, tanda makaranda, piyaha milinda, makaranda piyaha milinda, madhu devana, nanda sutanda gonda gay. Tanda makaranda, tanda makaranda, tanda makaranda. ମାନେ ମକରନ୍ଦ ମାନେ ଯୋଉ ଆମେ ପରାଗଟାକୁ କହୁଛେ ତ ସେଇଟାକୁ ସେ କଲେକ୍ସନ କରିବାକୁ ସବୁ ଜାଗାକୁ ଯାଉଛି, ତା ଭିତରେ ଅଛି ୱାର୍ଡିଂ କଣ ଅଛି।

0: ମହାରାଷ୍ଟ୍ର ଆଉ ଓଡ଼ିଶାର ଗୋଟେ ବହୁତ ବଡ ସମ୍ବନ୍ଧ ଅଛି।
1: କି ପ୍ରକାର ସମ୍ପର୍କ?
0: ରାଗ ରାଗିଣୀର ସମ୍ପର୍କ। ମହାରାଷ୍ଟ୍ର ଗୋଟେ ଗୀତ ଗାଇକି ଶୁଣୁଛି, ଆପଣ ଦେଖନ୍ତୁ ଓଡ଼ିଶୀ ଗୀତ ସାଙ୍ଗରେ କେତେ ମିଶୁଛି।

ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ, ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ ଏସବୁ ଓଡ଼ିଶାର ସ୍ପେଶାଲ ରାଗ, ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି। ସେମିତି ମହାରାଷ୍ଟ୍ର ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ, ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେସବୁ ହିନ୍ଦୁସ୍ତାନୀ ମ୍ୟୁଜିକର ରାଗ। ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା, ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟା କି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର ସବୁ ନର୍ଥ ସାଇଡ୍ର ବନ୍ଦିଶ ଆପଣଙ୍କୁ ଶୁଣିବାକୁ ମିଳିବ, ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ।

0: ଆଉ ମହାରାଷ୍ଟ୍ରର କଣ ଟ୍ରାଡିସନାଲ ପାରମ୍ପରିକ ସଂସ୍କୃତି ସମ୍ପନ୍ନ ରାଜ୍ୟ
1: ଆମର ଯେମିତି ଚଳଚ୍ଚିତ୍ର ସଂଗୀତ ରହିଛି ସେମିତି ମହାରାଷ୍ଟ୍ରର ଚଳଚ୍ଚିତ୍ର ସଂଗୀତରେ ଆପଣ କଣ ଲକ୍ଷ୍ୟ କରନ୍ତି?
0: ଦେଖନ୍ତୁ ଚଳଚ୍ଚିତ୍ର ସଂଗୀତ ଗୋଟେ ଭିନ୍ନ ବିଷୟ, ଆମେ ସବୁବେଳେ ଦେଖିଛେ ଚଳଚ୍ଚିତ୍ର ମ୍ୟୁଜିକରେ ଆମର ଯୋଉ ଭାରତୀୟ ଚଳଚ୍ଚିତ୍ର ମ୍ୟୁଜିକ ସଂଗୀତରେ ଯୋଉ ଗୀତ ଗୁଡାକ ହୁଏ ଦେଖୁଥିବେ ଆପଣ ସବୁବେଳେ ଇଣ୍ଡିଆନ କ୍ଲାସିକାଲ ବ୍ଲେଣ୍ଡ ଗୀତ ହୁଏ, ମାନେ ଶାସ୍ତ୍ରୀୟ ସଂଗୀତ ବ୍ଲେଣ୍ଡ, ତାହେଲେ ଗୋଟେ ରାଗ ଟାଇପ୍ର ଥିବ, ଟିକେ ରାଗକୁ ଛାଡୁଥିବ, ମାନେ ଉପଶାସ୍ତ୍ରୀୟ ସଂଗୀତ। କିନ୍ତୁ ଯୋଉ ମ୍ୟୁଜିକ ଗୁଡାକୁ ତାର ଆରେଞ୍ଜମେଣ୍ଟ କରାଯାଏ ସେଇଟା ଗୋଟେ ୱେଷ୍ଟର୍ଣ୍ଣ ମ୍ୟୁଜିକର ଆରେଞ୍ଜମେଣ୍ଟ କରାଯାଏ, କାହିଁକିନା କର୍ଡ ଫର୍ମାଟ ଯୋଉଟାକି ତିନିଟା ସ୍ୱରକୁ ନେଇ ଏକାଠି କରିବା ସେଟା ଆମ ହିନ୍ଦୁସ୍ତାନୀ ମ୍ୟୁଜିକରେ କମ୍ ଦେଖାଯାଏ, ଏଇଟା ୱେଷ୍ଟର୍ଣ୍ଣ ମ୍ୟୁଜିକରେ ଦେଖାଯାଏ। ତେଣୁ ଆପଣ ମାର୍କ କରନ୍ତୁ ଯୋଉଠି ୱେଷ୍ଟର୍ଣ୍ଣ ମ୍ୟୁଜିସିଆନ ବହୁତ ଜାଗା ହେଇଛନ୍ତି, ବହୁତ ଦିନ ତଳର କଥା ମାନେ ପୂର୍ବର କଥା କହୁଛି, ସେଇଠି ଫିଲ୍ମ ମ୍ୟୁଜିକ ଡେଭଲପ୍ କରିଯାଏ। ଏଇଟା କୋଉ କୋଉ ଜାଗା? ଆପଣ ତ ମାଡ୍ରାସ, ମାଡ୍ରାସରେ ଆମର ଯୋଉ ମାଡ୍ରାସ ଆର୍ମି ବ୍ୟାଣ୍ଡ ଥିଲା, ଫରେନ୍ର ଭାଇଲିନିଷ୍ଟ ମାନେ ଆସି ସର୍ଭିସ କରୁଥିଲେ, ସେଠୁ ୱେଷ୍ଟର୍ଣ୍ଣ ମ୍ୟୁଜିକର ଇମ୍ପାକ୍ଟ ପାଇ ସେମାନେ ତାଙ୍କ ଗୀତରେ ୱେଷ୍ଟର୍ଣ୍ଣର ଆରେଞ୍ଜମେଣ୍ଟ ଆରମ୍ଭ କରି ସେଠି ଫିଲ୍ମର ଗୀତ ଅଲଗା ପ୍ରକାର କରିଚାଲିଲେ। ନେକ୍ସଟ ଆସିଲା କାଲକାଟା ଇଷ୍ଟ ଇଣ୍ଡିଆ କମ୍ପାନୀ, ସେଠି ଯେତେବେଳେ ଥିଲା ସେଠି ଯୋଉ ବିଦେଶୀ ବାଦକ ବା ସବୁ ଆସୁଥିଲେ, ସେ ଫିଲ୍ମ ମ୍ୟୁଜିକ କେମିତି ସଜେଇ ହବ ବା କମର୍ସିଆଲିଜିମ କେମିତି କରାଯିବ, କମର୍ସିଆଲାଇଜ କେମିତି କରାଯିବ, ସେସବୁ ଜିନିଷ ସେଠୁ ଗାଇଡ ପାଇ ସେମାନେ ମ୍ୟୁଜିକ କଲେ। ତାପରେ କାଲକାଟାରୁ ସିଫ୍ଟ କଲା ବର୍ତ୍ତମାନ ବମ୍ବେ, ବମ୍ବେ ଯୋଉ ଏରିଆ ଥିଲା ଗୋଆ ବମ୍ବେ ସବୁ ତ ଏକାଠି ଥିଲା ନା, ଏସବୁ ପର୍ତ୍ତୁଗୀଜ ମାନଙ୍କର ଯୋଉ ୱେଷ୍ଟର୍ଣ୍ଣ ବାପ୍ଟିଷ୍ଟ ମାନେ ଯୋଉ ଚର୍ଚ୍ଚର ପରମ୍ପରା, ଏଠି ବହୁତ ବିଦେଶୀ ଲୋକ ଆସି ଆଜି ମ୍ୟୁଜିସିଆନ କାମ କରୁଥିଲେ। ଆପଣ ଦେଖନ୍ତୁ କଲ୍ୟାଣ ରାଗ, ୟମନ ରାଗ, ୟମନ ବୁଝିଲା, ରାଗ ୟମନ ଗୋଟେ ବନ୍ଦିଶ ଅଛି, ସେଟା ସମସ୍ତେ ଜାଣିଛନ୍ତି ବା ପପୁଲାର ବନ୍ଦିଶ। ଆରେଞ୍ଜର ଭୂମିକା ପାଇଁ ଏଇଟା ମୁଁ କହୁଛି, ଆରେଞ୍ଜର କଣ କରେ ଗୋଟେ ଖୁସିକୁ ଦୁଃଖ ଏବଂ ଦୁଃଖକୁ ଖୁସିରେ ପରିଣତ କରିଦେଇପାରିବ ୱିଥ୍ ମ୍ୟୁଜିକ। କେମିତି? ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟାକି ବହୁତ ପପୁଲାର ବନ୍ଦିଶ, ଆମେ ସମସ୍ତେ ଜାଣିଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ। ତାର ବୋଲ ହଉଛି ଏରି ଅଲି ପିଆ ବିନା କଲନ ପଟ ତ ମୋହେ ଘଡ଼ି ପଲ ଚିହ୍ନ ଜିନ ଜବ ସେ ଗଏ ପର ଦେଶ ଗମନ କିନ ରତିଆ କଟ ତ ମୋହେ ତାରେ ଗିନ ଗିନ। ତାର ବନ୍ଧୁ ସ୍ୱର କେମିତି ଶୁଣନ୍ତି?

gina ratiya patada moheta re gina gina edi mane ee jo gita apan tik guitar koranti gote nayika se dukhi achi je mor emiti dino jauchi tara goni goli ki mu ete dukhi mo piya jebe paradesh ko chal jaichi apan ko ee gita ra bandi sunla par laguchi ki gote dukhire gauchi boli jodi arranger thibo ସିଏ ଆପଣଙ୍କୁ ଗାଇଡ କରିବ ଏ ଗୀତ ଏମିତି ନ ଗାଇକି ଏମିତି ଗାଆନ୍ତୁ ଆପଣଙ୍କ ସ୍ୱର ସମାନ ରହିବ ଏ

0: ପଢିଛୁ ଏବଂ ତାଙ୍କ ବିଷୟରେ ଶୁଣିଛୁ ମଧ୍ୟ, ତାଙ୍କର ଯୋଉ ନୋଟେସନ କେମିତି ଭିନ୍ନ?
1: ପଣ୍ଡିତ ଭାତଖଣ୍ଡେ ଏବଂ ପଣ୍ଡିତ କୈଳେଶ୍ୱରଙ୍କ ବିଷୟରେ ମୁଁ ଏକଥା କହିବି, ସେମାନେ ଆମ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଦୁଇ ଜଣ ମହାଋଷି, ମହାପଣ୍ଡିତ। ସେ ଯଦି ନଥାନ୍ତେ, ହୁଏତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଯୋଉ ହିନ୍ଦୁସ୍ତାନୀ ମ୍ୟୁଜିକ କରିକି ଗୋଟାଏ ମ୍ୟୁଜିକ, ସେ ଆଜି ଏତେ ଲୋକପ୍ରିୟ ହେଇପାରିନଥାନ୍ତା। ତାଙ୍କ ଦୁଇ ଜଣଙ୍କର ନୋଟେସନ ପଦ୍ଧତିରେ ଟିକେ ଭିନ୍ନତା ଦେଖାଯାଏ, କିନ୍ତୁ ଦୁଇ ଜଣଙ୍କର ଭିନ୍ନତା ଭିତରେ ଗୋଟେ ସମତା ବି ଅଛି। ସେମାନେ ଦି ଜଣ ଯାକ ସବୁ ବନ୍ଦିଶକୁ ନେଇକି ସେ କେମିତି ସାଧାରଣ ଲୋକଙ୍କ କତିରେ ପହଞ୍ଚିବେ ବା ସାଧାରଣ ଲୋକ ତାକୁ ଜାଣିପାରିବେ। ଦେଖନ୍ତୁ, ଯୋଉ ଏରିଅଲି ପିଆ ବିନା ମୁଁ ଆପଣଙ୍କୁ ଶୁଣେଇଲି, ମୁଁ ଯଦି କହିବି ଜଣକୁ ଗୀତ ଗା, ଏଥିରେ ନୋଟେସନ ଜାଣି ହବନି ଯେ କଣ ନୋଟେସନ ଅଛି। ସେମାନେ ଦି ଜଣ ଯାକ ମହାନ ବିଦ୍ୱାନ, ତାକୁ ନେଇକି ନିଜେ ସରଳତା କରିଛନ୍ତି।

0: ବିନା
1: ଶବ୍ଦକୁ ନୋଟେସନ ମଧ୍ୟରେ ବାନ୍ଧି ଦେଇଛନ୍ତି,
0: ବାନ୍ଧିଛନ୍ତି ଏବଂ ସରଳ ତାକୁ ଦେଇଛନ୍ତି, ବହୁତ ସରଳ, ମାନେ କେହି ଗୋଟେ ଛୋଟ ପିଲା ବି ଦେଖିଲେ ସେ ବୁଝିଯିବ ଯେ ହଁ ଏ ରି ଏଇଟା ତ ଗୀତରେ ଗାଇ ହବନି, ଅଟୋମେଟିକ ସେ ଆସିବ ଏ ରି ଏ ରି ଓ ଅଟୋମେଟିକାଲି ଆସିବ, କିନ୍ତୁ ତାର ମେନ୍ ଯୋଉ ସ୍କେଲିଟନ ଆପଣଙ୍କର ସେଟା ନି ପା ରେ ସା ଗା ରେ ଗା,
1: ସେ
0: ବନ୍ଦିସ ଭିତରେ ତାଙ୍କୁ ସେଇଟା ଦେଖାଯାଇଛି ଆଉ ସେ ଲିପିବଦ୍ଧ କରିଛନ୍ତି। ଲିପିବଦ୍ଧ ହେଲାଠୁ କଣ ହେଇଛି ନା ଆମର ଯୋଉ କନଫ୍ୟୁଜନ ସେଟା ଦୂର ହେଇଛି। ଆମ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କ ଭିତରେ ଯେବେ କେବେ କ୍ଲେଶ ହୁଏ ଯେ ଏଇଟା ଠିକ ସେଇଟା ଠିକ, ତ ଆମେ ସେମାନଙ୍କ ଦି ଜଣଙ୍କର ମାନେ ବହି ଗୁଡାକ ଆଣିକି କମ୍ପେୟାର କରୁ। ପଲିସ୍କରଙ୍କ ପଦ୍ଧତିରେ ଯୋଉ ନୋଟେସନ ପଦ୍ଧତି ଟିକେ ଅଲଗା, ଆଉ ଭାସ୍କରଣ୍ଡେଜୀଙ୍କର ନୋଟେସନ ପଦ୍ଧତି ଟିକେ ଅଲଗା। ଭାସ୍କରଣ୍ଡେଙ୍କର ନୋଟେସନ ପଦ୍ଧତି ମୁଁ ଆପଣ କହୁଛି, ତା ଦେହରେ ବି ସାରେଗାମ ପାଦାରେ ଲେଖାଯାଏ। ତାଙ୍କ ପଦ୍ଧତିରେ କଣ ହୁଏ, ଆମେ ଯଦି ସାରେଗାମ ଗୋଟିଏ ମାତ୍ରାରେ କହିବା ତାହେଲେ ସାରେଗାମ ଲେଖି ତା ତଳେ ଗୋଟେ ବନ୍ଧନୀ ଦବା, ଗୋଟିଏ ବନ୍ଧନୀରେ ଚାରି ଜଣକୁ ବାନ୍ଧି ଦବା, ତ ଏକ ଦୋ ତିନ ଚାର ସାରେଗାମା ସାରେଗାମା ସାରେଗାମା ସାରେ, ମାନେ ଆମେ ଗୋଟିଏ ମାତ୍ରାରେ ସାରେଗାମ କରୁଛେ। ପଲିସ୍କନଙ୍କର ସେ ସିଷ୍ଟମ ନଥିଲା, ସିଏ କଣ କରିଥିଲେ ୱେଷ୍ଟର୍ଣ୍ଣ ମ୍ୟୁଜିକ ଫଲୋ କରିକି ଜିରୋ ବୋଲି ଗୋଟେ ଜିନିଷକୁ ଡେଭଲପ କରିଥିଲେ। ଦେଖନ୍ତୁ ସାରେଗାମା ସିଏ ଲେଖିଲେ, ସାରେଗାମାଟା ଆପଣଙ୍କ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି, ସେ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି ମାନେ ଗୋଟାଏ ଲେଟରର ଯୋଉ ଭାଲ୍ୟୁଟା କେତେ 1.4, ତ ସିଏ କଣ କରୁଥିଲେ ନା ସେଠି ହାଫ୍ ବନ୍ଧନୀ ତାପରେ, ତ ଏ ସିଷ୍ଟମ ଲେଖୁଥିଲେ। ଆଉ ଦି ଜଣଙ୍କର ବାର୍ ସିଷ୍ଟମ ସମାନ ଥିଲା, ସବୁ ସିଷ୍ଟମ ସମାନ ଥିଲା, ବନ୍ଦିସ ବି ସିଏ ବନ୍ଦିସ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିସ ଲେଖିଛନ୍ତି, କିଛି ସେମିତି। ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣୀ ବା ବିଦ୍ୱାନ, ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରାନାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି।
1: ଆପଣ ତ ଖୁବ୍ ସୁନ୍ଦର ଭାତଖଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକିରି କହିଦେଲେ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ, ତା ଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ। ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହେଇଥିବେ ମଧ୍ୟ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳା କ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ, ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା। ନମସ୍କାର।
0: ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା, ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ସେଇଶୈଳା କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ ସାମନ୍ତରାୟ।
1: ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଆକାଶବାଣୀ ପୁରୀ ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ।

0: ଓଡ଼ିଶାରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 1,00,000 ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। 19ତମ ରୋଜଗାର ମେଳାରେ 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82 ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍‌ସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I am Naresh Mago with the Midday News. The headlines. Prime Minister Narendra Modi distributes over 51,000 appointment letters to new recruits in various government departments. Says India is partnering with various countries across the world to provide opportunities, employment and global exposure to youth. Bihar government to recruit 1,00,000 teachers in the state over next 5 years. CBSE extends last date for obtaining scanned photocopies of answer books for class 12 board examinations until tomorrow. US Secretary of State Marco Rubio to call on Prime Minister Modi in New Delhi today. WHO raises public health risk of Bundibugyo strain of Ebola in Congo from high to very high. And in IPL cricket, Lucknow Super Giants to take on Punjab Kings in Lucknow this evening. Prime Minister Narendra Modi today distributed more than 51,000 appointment letters to newly appointed youth in various government departments and organizations at the 19th Rozgar Mela through video conferencing. The Rozgar Mela was held at 47 locations across the country. The newly recruited candidates selected from across the country will be joining various ministries and departments, including the Ministry of Railways, Home Affairs, Health and Family Welfare, and Department of Higher Education, among others. Addressing the Rozgar Mela, the Prime Minister emphasized that government jobs serve as a vital means to improve and ease the lives of the citizens. Mr. Modi noted that the nation has placed its trust in its Karma Yogis and it's now their responsibility to honor and strengthen that trust through their dedication, conduct and everyday actions.
2: Karma Yogi Prarambh, jaise module se aapko apni zimmedariyan samajhne mein bahut sahuliyat hogi. Mera aapse aagrah hai, iska jyada se jyada labh uthaye. Aaj Bharat ka yuva दुनिया के हर क्षेत्र में अपनी पहचान बना रहा है यही स्पिरिट यही ऊर्जा पब्लिक सर्विस में भी दिखाई देनी चाहिए विकसित भारत ऐसे ही युवाओं के प्रयास से बनेगा जो अपने काम को देश सेवा का माध्यम मानते हैं
1: मिस्टर मोदी हाइलाइटेड दैट द वर्ल्ड इज ईगर टू बी अ पार्ट ऑफ इंडियाज ग्रोथ जर्नी The Prime Minister said that the country is also partnering with various countries of the world aimed at providing opportunities, employment,

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ଶାନ୍ତି।

0: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଆଜିର ଅଧ୍ୟାୟକୁ ଉପସ୍ଥାପନ କରିଛନ୍ତି ଅଙ୍କିତା ତ୍ରିପାଠୀ ଏବଂ ସିପ୍ରା ମିଶ୍ର। ଶୁଣନ୍ତୁ ଯୁବବାଣୀ।

0: ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମେ ଆପଣଙ୍କ ଯୁବସାଥୀ ମୁଁ ଅଙ୍କିତା
1: ଆଉ ମୁଁ ସିପ୍ରା
0: ସ୍ୱାଗତ କରୁଛୁ ଯୁବବାଣୀର ଏକ ନୂତନ ପ୍ରୟାସ କାର୍ଯ୍ୟକ୍ରମକୁ।
1: ଯୁବବନ୍ଧୁ, ଆମେ ଆପଣମାନଙ୍କ ପାଇଁ ଆଜି ନେଇ ଆସିଛୁ ଏକ ବିଶେଷ ଅବସରର ଏକ ଅଦ୍ଭୁତ ଉପସ୍ଥାପନା। ଆସନ୍ତାକାଲି ଆମେ ପାଳନ କରିବାକୁ ଯାଉଛୁ କମନୱେଲ୍ଥ ଦିବସ। ଏହି ଦିନଟି କେବଳ ଏକ ସାଧାରଣ ଦିନ ନୁହେଁ, ବରଂ ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଏକତା, ଶାନ୍ତି, ସହଯୋଗ ଓ ସାଂସ୍କୃତିକ ସମ୍ପର୍କର ଏକ ପ୍ରତୀକ। ଆଚ୍ଛା ଅଙ୍କିତା, କମନୱେଲ୍ଥ ଡେ ଆମେ କାହିଁକି ପାଳନ କରୁ ବା ସେଇ ଦିନର ମହତ୍ଵ ବିଷୟରେ ମଧ୍ୟ ଆମେ ଆଗକୁ ଜାଣିବା। ହେଲେ ମତେ ଆଗ କହିଲ, କମନୱେଲ୍ଥ ମାନେ କହିଲେ ତମେ କଣ ବୁଝ?
0: ହଁ ସିପ୍ରା, କମନୱେଲ୍ଥ ମାନେ ଏହା କେବଳ ଇତିହାସର ଗୋଟେ ପୃଷ୍ଠା ନୁହେଁ, ଏହା ହେଉଛି ଆଜିର 270 କୋଟି ଲୋକଙ୍କର ସ୍ୱର। ଭାରତର ହିମାଳୟରୁ ଆଉ ଅଷ୍ଟ୍ରେଲିଆର ମରୁଭୂମି ଯାଏ, କାନାଡ଼ାର ବରଫରୁ ଆଉ ଆଫ୍ରିକାର ସବୁଜିମା ଯାଏ, ଆମେ ସମସ୍ତେ ଗୋଟିଏ ସୂତାରେ ବନ୍ଧା। ପୂର୍ବରୁ ଏହି ସବୁ ଦେଶ ବ୍ରିଟିଶର ଶାସନରେ ଥିଲେ, କିନ୍ତୁ 1949ରେ ଆମ ଭାରତ କହିଲା ଆମେ ସ୍ୱାଧୀନ। ତଥାପି ସେଇଠୁ ଜନ୍ମ ନେଲା ଆଧୁନିକ କମନୱେଲ୍ଥ, ଯେଉଁଠି କେହି ବି ବଡ଼ ନୁହନ୍ତି ଆଉ କେହି ବି ସାନ ନୁହନ୍ତି, ଆମେ ସମସ୍ତେ ସମାନ। ଏବେ ବୁଝିଲ ତ?
1: ବୁଝିପାରିଲି। ସତ କଥା ଶ୍ରୋତା ବନ୍ଧୁ, ନିଜ ନିଜ ଭିତରେ ବଡ଼ ସାନର ଭାବନାକୁ ଭୁଲି ଆମେ ସମସ୍ତେ ଏକାଠି ହୋଇ ଆମ ଦେଶ ପାଇଁ କାମ କରିବା ନିହାତି ଦରକାର।
0: ଆଚ୍ଛା ସିପ୍ରା, ଏହି ଦିନଟିର ଉଦ୍ଦେଶ୍ୟ କ'ଣ ଟିକେ କହିଲ?
1: ଆରେ ଉଦ୍ଦେଶ୍ୟ ବିଷୟରେ ତ ମୁଁ ନିଶ୍ଚିନ୍ତ କହିବି, ହେଲେ ଚାଲୁନ ପ୍ରଥମେ ଗୋଟେ ଗୀତ ଶୁଣି ନେବା।
0: ଆରେ ହଁ ହଁ, ଆଉ ଡେରି କାହିଁକି? ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ଏହି ଦିନଟିର ଉଦ୍ଦେଶ୍ୟ କହିଲେ ତିନୋଟି ଶବ୍ଦରେ ବୁଝାଯାଏ, ଶାନ୍ତି, ପ୍ରଗତି ଆଉ ସମ୍ମାନ। ଶାନ୍ତି ମାନେ ଯୁଦ୍ଧ ନୁହେଁ, ପରସ୍ପର ମଧ୍ୟରେ ମତଭେଦ ଏବଂ ମନଭେଦ ଠିକ୍ ରହିବା।
1: ଆଉ ଦ୍ୱିତୀୟଟି ହେଉଛି ପ୍ରଗତି। ଆମ ଦେଶର ପିଲା ଯେତେବେଳେ କାନାଡ଼ାରେ ଯାଇକି ପଢ଼ନ୍ତି, ଆଉ କେନିଆର ଡାକ୍ତରମାନେ ଯେତେବେଳେ ଆମ ଗାଁରେ ଆସି ସେବା କରନ୍ତି, ଏହା ହିଁ ତ ପ୍ରଗତି। ଆଉ କମନୱେଲ୍ଥ ଖେଳରେ ଯେତେବେଳେ ଜଣେ ଓଡ଼ିଆ ଝିଅଟିଏ ଗୋଲ୍ଡ ମେଡାଲ ଜିତେ, କେବଳ ଆମ ଦେଶ ନୁହନ୍ତି 56 ଦେଶ ଏକାଠି ହୋଇ ତାଳି ମାରନ୍ତି। ଆଉ ତୃତୀୟଟି ହେଉଛି ସମ୍ମାନ। ଆମ ଭାଷା ଅଲଗା, ରଙ୍ଗ ଅଲଗା, ପୋଷାକ ବି ଅଲଗା, କିନ୍ତୁ ମଣିଷ ଭାବରେ ଆମେ ସମସ୍ତେ ଏକା। ଆମ ସମ୍ବିଧାନ, ଆମ ଗଣତନ୍ତ୍ର, ଆମ ମାନବାଧିକାର, ଏସବୁ ହେଉଛି ଏହି କମନୱେଲ୍ଥର ମୂଳ ମନ୍ତ୍ର।
0: ହଁ ଶ୍ରୋତା ବନ୍ଧୁ, କମନୱେଲ୍ଥ ହେଉଛି ବିଶ୍ୱର 56 ସ୍ୱାଧୀନ ଦେଶର ଏକ ସଂଘ, ଯେଉଁମାନେ ପରସ୍ପର ସହଯୋଗ, ଶାନ୍ତି, ଗଣତନ୍ତ୍ର, ମାନବାଧିକାର ଓ ଉନ୍ନତିର ଲକ୍ଷ୍ୟ ନେଇ ଏକତ୍ରିତ ହୋଇଛନ୍ତି। ଏହାର ଅଧିକାଂଶ ଦେଶ ପୂର୍ବରୁ ବ୍ରିଟିଶ ଶାସନ ଅଧୀନରେ ଥିଲେ। ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶମାନଙ୍କ ମଧ୍ୟରେ ମିତ୍ରତା ବଢ଼ାଇବା, ଶିକ୍ଷା, ବ୍ୟବସାୟ ଓ ସଂସ୍କୃତିରେ ସହଯୋଗ ଆଣିବା, ଆଉ ଯୁବଶକ୍ତିକୁ ସଶକ୍ତ କରିବା। ଯେହେତୁ ଆମ ଦେଶର ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ, ଯାହାଦ୍ୱାରା କି ଶାନ୍ତି ଓ ଗଣତନ୍ତ୍ର ମଜବୁତ ହୋଇପାରିବ।
1: ତେବେ ଶ୍ରୋତା ବନ୍ଧୁ, ଏହି କମନୱେଲ୍ଥ ଦିବସଟି ଆଗରୁ ଏମ୍ପାୟାର ଡେ ନାମରେ ପାଳିତ ହେଉଥିଲା, କିନ୍ତୁ 1977 ଏହା କମନୱେଲ୍ଥ ଡେ ଭାବରେ ନାମିତ ହେଲା। ତେବେ ଆପଣମାନେ ଜାଣିଛନ୍ତି କି ଶ୍ରୋତା ବନ୍ଧୁ, ଏହି କମନୱେଲ୍ଥ ଖେଳରେ ଆମ ଓଡ଼ିଶାର ଅନେକ ପୁଅ ଓ ଝିଅ ନାଁ କରିଛନ୍ତି, ଯେମିତିକି ଦୂତି ଚାନ୍ଦ, ପ୍ରମୋଦ ଭଗତ, ଅମିତ ରୋହିଦାସଙ୍କ ପରି ଖେଳାଳି କମନୱେଲ୍ଥ ଗେମ୍ରେ ପଦକ ଜିତି ଭାରତ ସହିତ ଓଡ଼ିଶାର ଗୌରବକୁ ମଧ୍ୟ ବଢ଼ାଇଛନ୍ତି। ଆଉ ଏହା ହିଁ ତ ପ୍ରଗତିର ଗୋଟିଏ ନାମ।

0: ଠିକ୍ କଥା କହିଲା ଅଙ୍କିତା। ଜାଣିଛ ଅଙ୍କିତା, ଆଜିର କମନୱେଲ୍ଥ ଏକ ପରିବାର ଭଳି କାମ କରୁଛି। ଭିନ୍ନ ଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରା ଏବଂ କ୍ରୀଡ଼ା ଥିଲେ ମଧ୍ୟ ସମସ୍ତେ ଆମେ ଏକ ସୂତ୍ରରେ ବନ୍ଧା। ଯୁବବନ୍ଧୁ, କମନୱେଲ୍ଥ ଏକ ଖେଳ ନୁହେଁ, ବରଂ ଏହା ଛୋଟ ଦେଶମାନଙ୍କୁ ବ୍ୟବସାୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନରେ ସାହାଯ୍ୟ କରିଥାଏ। କମନୱେଲ୍ଥ ସ୍କଲାରସିପ୍ ଯୋଗୁଁ ଆମ ଦେଶର ହଜାର ହଜାର ଛାତ୍ର ବିଦେଶରେ ମାଗଣାରେ ପାଠ ପଢ଼ିପାରୁଛନ୍ତି। ଆଉ ଜାଣିଛ ଅଙ୍କିତା, କମନୱେଲ୍ଥର ଏକ ପତାକା ରହିଛି। ଏହି ପତାକାରେ ଏକ ସୁନା ରଙ୍ଗର ସି ଅକ୍ଷର ଲେଖା ରହିଛି, ଯାହାର ଚାରିପାଖରେ 34 ବର୍ଚ୍ଛା ରହିଛି। ଏହି ବର୍ଚ୍ଛା ଗୁଡ଼ିକ ସଦସ୍ୟ ଦେଶମାନଙ୍କର ଏକତା ଓ ବିବିଧତାକୁ ଦେଖାଇଥାଏ।
1: ତେବେ ଶ୍ରୋତା ବନ୍ଧୁ, ଏହି କମନୱେଲ୍ଥର ଅର୍ଥ ହେଉଛି ସାଧାରଣ କଲ୍ୟାଣ। ଆମେ ସମସ୍ତେ ଯଦି ନିଜ ନିଜ କାମକୁ ଠିକ୍ ଭାବରେ କରିବା, ସତ କହିବା ଆଉ ପଡ଼ୋଶୀ ଦେଶକୁ ସାହାଯ୍ୟ କରିବା, ତେବେ ସେଇଠି ହିଁ କମନୱେଲ୍ଥର ଅସଲି ଉତ୍ସବ ଆମେ ପାଳନ କରିପାରିବା। 1947 ଭାରତ ସ୍ୱାଧୀନ ହେବା ପରେ ବନ୍ଧୁ ଭାବରେ ରହିବାକୁ ନିଷ୍ପତ୍ତି ନେଲା, ଆଉ ସେଇଠୁ ଜନ୍ମ ନେଲା ଆଧୁନିକ କମନୱେଲ୍ଥ। ଏଥିରେ ସମସ୍ତ ଦେଶ ସମାନ, କେହି ବଡ଼ ନୁହନ୍ତି କି କେହି ସାନ ନୁହନ୍ତି, ଓ ରାଜା ଚାର୍ଲସ୍ ଥିଲେ ଏହି କମନୱେଲ୍ଥର ମୁଖ୍ୟ। ତେବେ ଶ୍ରୋତା ବନ୍ଧୁ, ଏହି ଦିବସର ଆଉ କ'ଣ କ'ଣ ସବୁ ମହତ୍ଵ ରହିଛି ସେ ସମ୍ପର୍କରେ ଆମେ ଆଗକୁ ତ ନିଶ୍ଚିନ୍ତ କଥା ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ବନ୍ଧୁଗଣ, ଆଜିର ଯୁବପିଢ଼ି ଯେ କେବଳ ଆସନ୍ତାକାଲିର ଭବିଷ୍ୟତ ନୁହେଁ, ସେମାନେ ଆଜିର ବର୍ତ୍ତମାନର ଶକ୍ତି। ଯୁବମାନଙ୍କର ଚିନ୍ତାଧାରା, ସୃଜନଶୀଳତା, ନୂତନ ଆବିଷ୍କାର ଓ ସକାରାତ୍ମକ ଉର୍ଜା ଏକ ଦେଶକୁ ଉନ୍ନତିର ଅଗ୍ରସ୍ତରରେ ପହଞ୍ଚାଇ ଦେଇଥାଏ। ଏହି କାରଣରୁ କମନୱେଲ୍ଥ ସଦାସର୍ବଦା ଯୁବଶକ୍ତିକୁ ଗୁରୁତ୍ୱ ଦେଇଆସିଛି। କମନୱେଲ୍ଥ ଦେଶମାନେ ମିଶି ଯୁବମାନଙ୍କ ପାଇଁ ଶିକ୍ଷା, ନିଯୁକ୍ତି, କୌଶଳ ବିକାଶ, ଖେଳ, ନେତୃତ୍ୱ, ସାମାଜିକ ସଚେତନତା ଓ ଆନ୍ତର୍ଜାତୀୟ ସହଯୋଗ ଭଳି ଅନେକ ସୁଯୋଗ ସୃଷ୍ଟି କରିଛନ୍ତି।
1: ଶ୍ରୋତାବନ୍ଧୁ, କମନୱେଲ୍ଥର ସବୁଠୁ ବଡ଼ ଲାଭ ହେଉଛି ଶିକ୍ଷା କ୍ଷେତ୍ରରେ ସହଯୋଗ। ଭାରତର ଅନେକ ଯୁବକ ଓ ଯୁବତୀ ବିଦେଶରେ ପଢ଼ିବାର ସୁଯୋଗ ପାଉଛନ୍ତି ଏହି କମନୱେଲ୍ଥ ଯୋଗୁଁ। ସେମାନେ ନୂଆ ଟେକ୍ନୋଲୋଜି, ନୂଆ ଗବେଷଣା ଓ ନୂଆ ଚିନ୍ତାଧାରା ସମ୍ପର୍କରେ ମଧ୍ୟ ଜାଣିପାରୁଛନ୍ତି। ଶିକ୍ଷା ଯୁବକମାନଙ୍କ ଆତ୍ମବିଶ୍ୱାସୀ କରେ ଆଉ ଏହା ଆମ ଜୀବନକୁ ନୂଆ ଦିଗ ମଧ୍ୟ ଦେଖାଇଥାଏ। ଆଜିର ଯୁବପିଢ଼ିମାନେ କେବଳ ପୁସ୍ତକ ମଧ୍ୟରେ ସୀମିତ ନୁହନ୍ତି, ସେମାନେ ଡିଜିଟାଲ ଶିକ୍ଷା, ଅନଲାଇନ୍ କୋର୍ସ, ଆନ୍ତର୍ଜାତୀୟ ସେମିନାର ଓ ରିସର୍ଚ୍ଚ ପ୍ରୋଗ୍ରାମରେ ଯୋଗ ଦେଇ ନିଜକୁ ଆହୁରି ଶକ୍ତିଶାଳୀ କରୁଛନ୍ତି।
0: ଯୁବବନ୍ଧୁ, ଆପଣମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣଟିଏ। ଯେମିତିକି ଏକ ଭଲ ନେତା କେବଳ ନିଜ ପାଇଁ ନୁହେଁ, ସମାଜ ପାଇଁ ଚିନ୍ତା କରିଥାନ୍ତି, ସେହିପରି କମନୱେଲ୍ଥ ଯୁବମାନଙ୍କ ମଧ୍ୟରେ ଏକ ନେତୃତ୍ୱ ଗୁଣ ମଧ୍ୟ ବିକାଶ କରିବାକୁ ଅନେକ ଯୋଜନା ଆରମ୍ଭ କରିଛି। ଯେପରିକି ସମାଜ ସେବା, ପରିବେଶ ସୁରକ୍ଷା, ରକ୍ତଦାନ, ସ୍ୱଚ୍ଛତା ଅଭିଯାନ, ଶିକ୍ଷା ସଚେତନତା ଭଳି ଗୁରୁତ୍ୱପୂର୍ଣ୍ଣ କାମରେ ବର୍ତ୍ତମାନ ଆଗକୁ ଆସୁଛନ୍ତି, ଯାହାକି ଏକ ସଚେତନ ଯୁବକ ଏକ ସୁନ୍ଦର ସମାଜ ଗଢ଼ି ତୋଳିପାରିବ।
1: ଆଚ୍ଛା ସିପ୍ରା, ତୁମେ ଜାଣିଛ କି ନାହିଁ, ଖେଳ ସିନା ଶରୀରକୁ ସୁସ୍ଥ ଓ ମନକୁ ଶକ୍ତିଶାଳୀ କରେ, କିନ୍ତୁ କମନୱେଲ୍ଥ ଗେମ୍ ଆମ ଯୁବ ଖେଳାଳିମାନଙ୍କ ପାଇଁ ଏକ ବଡ଼ ମଞ୍ଚ। ଭାରତର ଅନେକ ଯୁବ ଖେଳାଳି କମନୱେଲ୍ଥ ଗେମ୍ସରେ ଦେଶର ନାମକୁ ଉଜ୍ଜଳ କରିଛନ୍ତି ଆଉ ଏହି କ୍ରୀଡ଼ା ହିଁ ଆମକୁ ଶିଖାଇଥାଏ ଦଳୀୟ ମନୋଭାବ, ଧୈର୍ଯ୍ୟ, ପରିଶ୍ରମ, ଆତ୍ମବିଶ୍ୱାସ ଓ ସମ୍ମାନ। ତେଣୁ ଆଜିର ଯୁବପିଢ଼ି ମୋବାଇଲ ଓ ସୋସିଆଲ ମିଡିଆରୁ କିଛି ସମୟ ନିଜକୁ ଦୂରେଇ ଦେଇ କ୍ରୀଡ଼ାକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ।

ହଁ ଶ୍ରୋତା ବନ୍ଧୁ, କାରଣ କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ସ୍ତରରେ ମଧ୍ୟ ଏକ ସୁସ୍ଥତା ଆଣିଥାଏ। ଆଉ ତା ସହ କମନୱେଲ୍ଥ ଦେଶମାନେ ଭିନ୍ନ ଭିନ୍ନ ସଂସ୍କୃତିର ହେଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକ ମିତ୍ରତା ରହିଛି। ଯୁବମାନେ ଯେତେବେଳେ ଅନ୍ୟ ଦେଶର ଲୋକଙ୍କ ସହ ମିଶିଥାନ୍ତି, ସେମାନେ ନୂଆ ନୂଆ ଭାଷା, ନୂଆ ନୂଆ ଖାଦ୍ୟ, ନୂଆ ସଂସ୍କୃତି ଓ ନୂଆ ଚିନ୍ତାଧାରା ସମ୍ପର୍କରେ ସହଜରେ ଜାଣିପାରନ୍ତି। ଆଉ ଏହା

0: ନିଜ ମନରେ ଥିବା ଭେଦଭାବକୁ ଦୂର କରିଦେଇଥାଏ। ଯେମିତିକି ଆମ ଓଡ଼ିଶାର ସଂସ୍କୃତି, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ରଥଯାତ୍ରା, ହସ୍ତଶିଳ୍ପ ଯେପରି ସାରା ବିଶ୍ୱରେ ପରିଚିତ, ଠିକ୍ ସେହିପରି ଅନ୍ୟ ଦେଶମାନଙ୍କର ମଧ୍ୟ ନିଜସ୍ୱ ପରମ୍ପରା ରହିଛି। ତେଣୁ ସଂସ୍କୃତି ହୃଦୟକୁ ହୃଦୟ ସହ ଯୋଡ଼ିଥାଏ ଏହି କମନୱେଲ୍ଥ।
1: ଖାଲି ସେତିକି ନୁହେଁ ମୋ ସିପ୍ରା, କମନୱେଲ୍ଥର ସବୁଠୁ ବଡ ଦେଶ ଆମ ଭାରତ। ଆମ ଜନସଂଖ୍ୟା କମନୱେଲ୍ଥର ପ୍ରାୟ 50%। ତେଣୁ ଭାରତ ବିନା କମନୱେଲ୍ଥ ଅସମ୍ପୂର୍ଣ୍ଣ। ଆଉ ଆମ ଓଡ଼ିଶା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
0: ଆଚ୍ଛା, କେମିତି କହିଲ?
1: ଆରେ କେମିତି ଆଉ କଣ ମ, ଆମ କୋଣାର୍କ, ପୁରୀ, ଚିଲିକା ଦେଖିବାକୁ ଅନେକ କମନୱେଲ୍ଥ ଦେଶର ପର୍ଯ୍ୟଟକ ଆସିଥାନ୍ତି। ଆଉ ହକିର ରାଜଧାନୀ ରାଉରକେଲାରେ ବିଶ୍ୱକପ୍ ହେବା ମଧ୍ୟ କମନୱେଲ୍ଥ ବନ୍ଧୁତାର ଏକ ବଡ ଉଦାହରଣ।
0: ଆରେ ବାଙ୍କିତା, ବଢିଆ କଥାଟିଏ ତ କହିଲ। ଆଉ ଜାଣିଛ, ଆଜିର ଯୁଗ ନା ଡିଜିଟାଲ ଯୁଗ। କମନୱେଲ୍ଥ ଯୁବମାନଙ୍କୁ ଡିଜିଟାଲ ଦକ୍ଷତାରେ ଆଗକୁ ନେବା ପାଇଁ ଅନେକ ପ୍ରକାରର ପ୍ରୋଗ୍ରାମ ମଧ୍ୟ ଚାଲୁ କରିଛି। ଯେମିତିକି ଅନଲାଇନ୍ ଶିକ୍ଷା, ଫ୍ରିଲାନ୍ସିଂ, ଡିଜିଟାଲ ମାର୍କେଟିଂ, ଆପ୍ ଡେଭଲପମେଣ୍ଟ, ଟ୍ରାଫିକ୍ ଡିଜାଇନ୍ ଭଳି କାର୍ଯ୍ୟ ମାଧ୍ୟମରେ ନିଜର କ୍ୟାରିୟର ଗଢୁଛନ୍ତି। ଆଉ ଡିଜିଟାଲ ଦକ୍ଷତା ଆଜିର ସମୟରେ ବହୁତ ଆବଶ୍ୟକତା କରେ, ନା କଣ କହୁଛ?
1: ଆରେ ହଁ ହଁ, ଏକଦମ ଠିକ। ଆଉ ତା ସହ ବନ୍ଧୁଗଣ, ପୃଥିବୀକୁ ସୁନ୍ଦର ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। କମନୱେଲ୍ଥ ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ିମାନଙ୍କୁ ସଚେତନ କରୁଛି ଏବଂ ଯୁବପିଢ଼ିମାନେ ମଧ୍ୟ ଛୋଟ ଛୋଟ ପଦକ୍ଷେପ ନେଇ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି। ଯେମିତିକି ଗଛ ଲଗାଇବା, ପ୍ଲାଷ୍ଟିକର ବ୍ୟବହାରକୁ କମାଇବା, ପାଣି ସଞ୍ଚୟ କରିବା ତଥା ପରିବେଶକୁ ସଫା ସୁତୁରା ରଖିବା। ଯଦି ଆଜିର ଯୁବପିଢ଼ି ସଚେତନ ହୁଅନ୍ତି ତେବେ ଆସନ୍ତା ପୃଥିବୀ ଆହୁରି ସୁନ୍ଦର ହେବ।
0: ଆଉ ସୁନ୍ଦର ହେବା ଦ୍ୱାରା ଆମେ ମଧ୍ୟ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରୁ ନିଜକୁ ରକ୍ଷା କରିପାରିବା।

0: ତେବେ ଶ୍ରୋତା ବନ୍ଧୁ, ସିପ୍ରାଙ୍କ କଥା ଅନୁସାରେ ଆମ ସ୍ୱାସ୍ଥ୍ୟର ନିରାମୟ ଆମରି ହାତରେ ହିଁ ରହିଛି।
1: ହଁ ଶ୍ରୋତା ବନ୍ଧୁ, ଆଚ୍ଛା ଅଙ୍କିତା, ଭାରତ ପାଇଁ ତ କମନୱେଲ୍ଥ କେତେ ପରିମାଣର ଜରୁରୀ ସେଇ ବିଷୟରେ ତ କହିଲ, ଆଚ୍ଛା ଆମ ରାଜ୍ୟ ଓଡ଼ିଶା ପାଇଁ କେତେ ଜରୁରୀ କହିଲନି ତ?
0: ଆରେ ହଁ ହଁ କହୁଛି, ଆମ ଓଡ଼ିଶା ପାଇଁ କ୍ରୀଡା 2023 ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲାରେ ହୋଇଥିଲା, ଏ କଥା ତ ତୁମେ ନିଶ୍ଚିତ ଜାଣିଥିବ। ଆଉ ଏଥିରେ 16 ଦେଶ ମଧ୍ୟରୁ 8 ଦେଶ କମନୱେଲ୍ଥର ଥିଲେ। ଏହା ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ଦର୍ଶାଯାଇଛି। ଆଉ ପର୍ଯ୍ୟଟନ କଥା କହିଲେ, ପ୍ରତିବର୍ଷ ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡାରୁ ହଜାର ହଜାର ପର୍ଯ୍ୟଟକ ଆମ ପୁରୀ କୋଣାର୍କକୁ ଆସିଥାନ୍ତି ବୁଲିବାକୁ। ଆଉ ଶିକ୍ଷା କଥା ଯଦି କହିବି, କମନୱେଲ୍ଥ ସେୟାର୍ଡ ସ୍କଲାରସିପ୍ରେ ପ୍ରତିବର୍ଷ ଓଡ଼ିଶାର 15-20 ପିଲା ବିନା ଖର୍ଚ୍ଚରେ ବିଦେଶରେ ଯାଇ ପାଠ ପଢୁଛନ୍ତି।
1: ଖାଲି ସେତିକି ନୁହେଁ ଅଙ୍କିତା, ତମେ ତ ଜାଣିଥିବ ଓଡ଼ିଶା ହେଉଛି ବାତ୍ୟା ପ୍ରବଣ ରାଜ୍ୟ। ଆଉ କମନୱେଲ୍ଥର ଡିଜାଷ୍ଟର ମ୍ୟାନେଜମେଣ୍ଟ ଫଣ୍ଡରୁ ଆମକୁ ବାତ୍ୟା ପରି ଅନେକ ପ୍ରକାରର ସାହାଯ୍ୟ ଏବଂ ସହଯୋଗ ମିଳିଥାଏ।
0: କିନ୍ତୁ ଶ୍ରୋତା ବନ୍ଧୁ, 2010 ଦିଲ୍ଲୀ କମନୱେଲ୍ଥ ଗେମ୍ ପାଇଁ ଆମ ଏଆର୍ ରେହମାନଙ୍କର ଗୋଟିଏ ଗୀତ ଅନେକ ପ୍ରସିଦ୍ଧି ଲାଭ କରିଥିଲା। ତେବେ ଚାଲନ୍ତୁ ନା ଆଉ ଡେରି ନ କରି ଶୁଣି ନେବା ସେହି ଗୀତଟି।
1: ଅଙ୍କିତା, ଜାଣିଛ ନା ନାହିଁ, ଆମ ଦେଶର ଯୁବତୀମାନେ ବର୍ତ୍ତମାନ ଅନେକ ସ୍ତରରେ ନିଜ ଦେଶର ନାଁକୁ ରଖି ଚାଲିଛନ୍ତି, ଯେମିତିକି ସେମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ଆଉ କମନୱେଲ୍ଥ ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଉଛି। ଆଜିର ଯୁବତୀମାନେ ପାଇଲଟ, ବୈଜ୍ଞାନିକ, ଡାକ୍ତର, ଖେଳାଳି ଓ ବିଭିନ୍ନ ଉଦ୍ୟୋଗୀ ଭାବରେ ବିଶ୍ୱରେ ସଫଳତା ହାସଲ କରୁଛନ୍ତି। ଆଉ ଏହା ପ୍ରମାଣ କରିଦେଉଛି ଯେ ନାରୀ ଶକ୍ତି ହେଉଛି ସମାଜର ସତ୍ୟ ଶକ୍ତି।
0: ଶ୍ରୋତା ବନ୍ଧୁ, ଚଳିତ ବର୍ଷ କମନୱେଲ୍ଥ ଡେର ଥିମ୍ ଟି ରହିଛି ଟୁଗେଦର ୱିଥ୍ ରିପ୍, ଅର୍ଥାତ୍ ଏକାଠି ଆମେ ବଢିବା।

କରୋନା ମହାମାରୀ ପରେ ସମଗ୍ର ବିଶ୍ୱ ବୁଝିଥିଲା ଯେ କେହି ବି ଏକୁଟିଆ ବଞ୍ଚିପାରିବେ ନାହିଁ। ଭାରତର ଭ୍ୟାକ୍ସିନ୍ ମୈତ୍ରୀ ମାଧ୍ୟମରେ ଅନେକ କମନୱେଲ୍ଥ ଦେଶକୁ ଟିକା ଦେଇ ଏହି ଭାବନାକୁ ପ୍ରମାଣ କରିପାରିଛି। ଶ୍ରୋତାବନ୍ଧୁ, କମନୱେଲ୍ଥ ଦିବସ ଆମକୁ ମନେ ପକାଇ ଦିଏ ଯେ ଆମ ପରିଚୟ କେବଳ ଭାରତୀୟ ନୁହେଁ, ଆମେ ଜଣେ ବିଶ୍ୱର ନାଗରିକ। ଆଜିର ଦୁନିଆରେ ଯୁଦ୍ଧ, ଭେଦଭାବ ଆଉ ଗରିବୀ ବଢି ଚାଲିଛି, ଆଉ ଏହି ସମୟରେ କମନୱେଲ୍ଥ ପରି ସଂଗଠନ ଆଶାର କିରଣ। ତେବେ ଆସନ୍ତୁ ଆମେ ସମସ୍ତେ ନିଜ ନିଜ ସ୍ତରରେ ସଚ୍ଚୋଟ, ସାହାଯ୍ୟକାରୀ ଓ ସହନଶୀଳ ହେବା, କାରଣ ଯେତେବେଳେ ଆମେ ଜଣେ ଅଚିହ୍ନା ଲୋକର ଦୁଃଖରେ ଦୁଃଖୀ ହେଉ, ସେତେବେଳେ ହିଁ ତ ପ୍ରକୃତ କମନୱେଲ୍ଥ ପାଳନ ହୁଏ। ଏକାଠି ଆମେ ବଢିବା, ଏହା କେବଳ ସ୍ଲୋଗାନ ନୁହେଁ, ଏହା ହେଉଛି ଆମ ଭବିଷ୍ୟତର ମନ୍ତ୍ର।

ଠିକ୍ କଥା କହିଲା ଅଙ୍କିତା। ଜାଣିଛ ଅଙ୍କିତା, ଆଜିର କମନୱେଲ୍ଥ ଏକ ପରିବାର ଭଳି କାମ କରୁଛି। ଭିନ୍ନ ଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରା ଏବଂ କ୍ରୀଡ଼ା ଥିଲେ ମଧ୍ୟ ସମସ୍ତେ ଆମେ ଏକ ସୂତ୍ରରେ ବନ୍ଧା। ଯୁବବନ୍ଧୁ, କମନୱେଲ୍ଥ ଏକ ଖେଳ ନୁହେଁ, ବରଂ ଏହା ଛୋଟ ଦେଶମାନଙ୍କୁ ବ୍ୟବସାୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନରେ ସାହାଯ୍ୟ କରିଥାଏ। କମନୱେଲ୍ଥ ସ୍କଲାରସିପ୍ ଯୋଗୁଁ ଆମ ଦେଶର ହଜାର ହଜାର ଛାତ୍ର ବିଦେଶରେ ମାଗଣାରେ ପାଠ ପଢ଼ିପାରୁଛନ୍ତି। ଜାଣିଛ ଅଙ୍କିତା, ଆଜିର କମନୱେଲ୍ଥ ଏକ ପରିବାର ଭଳି କାମ କରୁଛି। ଭିନ୍ନ ଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରା ଏବଂ କ୍ରୀଡ଼ା ଥିଲେ ମଧ୍ୟ ସମସ୍ତେ ଆମେ ଏକ ସୂତ୍ରରେ ବନ୍ଧା। ଶ୍ରୋତାବନ୍ଧୁ, ଶିକ୍ଷା ହେଉଛି ଜୀବନର ଏକ ଆଲୋକ। କମନୱେଲ୍ଥ ଯୁବମାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛି। ଏହା ଯୁବମାନଙ୍କୁ ନୂତନ ଜ୍ଞାନ, ଗବେଷଣା, ବିଶ୍ୱସ୍ତରୀୟ ଅନୁଭବ ଦେଇଥାଏ। ଆଜିର ଯୁବପିଢ଼ି ଯଦି ଆନ୍ତର୍ଜାତୀୟ ଶିକ୍ଷା ସହ ଯୋଡ଼ି ହୋଇ ରହିପାରିବେ, ତେବେ ସେମାନଙ୍କର ଭବିଷ୍ୟତ ଅନେକ ଉଜ୍ଜ୍ୱଳ ହୋଇପାରିବ। ଆଉ ଯୁବବନ୍ଧୁ, ଆପଣମାନେ ସବୁବେଳେ ନିଜକୁ ଶାନ୍ତ ମନୋଭାବ ସହ ଯୋଡ଼ି ରଖନ୍ତୁ, ଯାହାଦ୍ୱାରା କି ସହିଷ୍ଣୁତା ଏବଂ ଏକତା ବଢ଼ିଥାଏ। ଆମ ଯୁବବନ୍ଧୁମାନଙ୍କର ସ୍ୱପ୍ନ, ପରିଶ୍ରମ ଓ ସକାରାତ୍ମକ ଚିନ୍ତାଧାରା ଦେଶକୁ ଆଗକୁ ନେବାରେ ସାହାଯ୍ୟ କରିଥାଏ। କମନୱେଲ୍ଥ ଭଳି ଆନ୍ତର୍ଜାତୀୟ ମଞ୍ଚ ଯୁବମାନଙ୍କୁ ନୂତନ ଅବସର ମଧ୍ୟ ଦେଇଥାଏ। ସେଥିପାଇଁ ନିଜ ଦକ୍ଷତାକୁ ଯେତେ ସମ୍ଭବ ଆଗକୁ ବଢ଼ାନ୍ତୁ, ନୂତନ କଥା ଶିଖନ୍ତୁ, ସମାଜ ପାଇଁ କାମ କରନ୍ତୁ। ତେବେ ବନ୍ଧୁଗଣ, କମନୱେଲ୍ଥ କେବଳ ଏକ ସଂଗଠନ ନୁହେଁ, ଏହା ଯୁବମାନଙ୍କ ପାଇଁ ସ୍ୱପ୍ନ ସାକାର କରିବାର ଏକ ବଡ଼ ମଞ୍ଚ। ଶିକ୍ଷା, ଖେଳ, ସଂସ୍କୃତି, ନେତୃତ୍ୱ, ନିଯୁକ୍ତି ଓ ସମାଜସେବାରେ ଏହାର ଅବଦାନ ଅପାର। ଆସନ୍ତୁ ଆମେ ସମସ୍ତେ ମିଶି ଯୁବଶକ୍ତିକୁ ସମ୍ମାନ ଦେବା ଏବଂ ଏକ ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା।

0: ଆଗେଇ ନେବା ପୂର୍ବରୁ କହି ରଖୁଛୁ, ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଶୁଣିବେ। 6:10ରେ ଏକ ଓଡ଼ିଆ ଭକ୍ତି ସଙ୍ଗୀତ, କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ାଙ୍କ କଣ୍ଠରୁ। 6:15ରେ ପ୍ରଚାର କରିବୁ ଏକ ଦେଶାତ୍ମବୋଧକ ସଙ୍ଗୀତ ଏବଂ ଓଡ଼ିଆ ଆଧୁନିକ ଗୀତ ଶୁଣିପାରିବେ। 6:20ରେ ସନ୍ଧ୍ୟା 7ଟାରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସନ୍ଧ୍ୟା 7:30ରେ ଶୁଣିବେ କାର୍ଯ୍ୟକ୍ରମ ବନାନୀ, ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ 10:00ରେ ଶୁଣିବେ କେତୋଟି ହିନ୍ଦୀ ଭକ୍ତି ସଙ୍ଗୀତ ଏବଂ 10:30ରେ ପ୍ରଚାର କରିବୁ ଶ୍ରୀ ଜଗନ୍ନାଥଙ୍କ ଭଜନ। ଶ୍ରୋତବନ୍ଧୁ ଶୁଣିଲେ ଚଳିତ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ବର୍ତ୍ତମାନ କହି ରଖୁଛୁ, ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆଗାମୀକାଲି ପ୍ରାତଃ 6:05ରେ ଶୁଣିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 6:40ରେ ପ୍ରଚାର କରିବୁ ଗୋସ୍ୱାମୀ ଶ୍ରୀ ତୁଳସୀ ଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ, ଭାଗ ସଂଖ୍ୟା 85। 7:25ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। 10:10ରେ ଶୁଣିବେ ସୂଚନା ଏବଂ ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।
1: 10:40ରେ ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତବନ୍ଧୁ ବର୍ତ୍ତମାନ କହି ରଖୁଛୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବହିବାର ସମ୍ଭାବନା ରହିଛି ଏବଂ ଏଥିନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତବନ୍ଧୁ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତୋଟି ସ୍ଥାନରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ରହିବାର ସମ୍ଭାବନା ରହିଛି? ଶ୍ରୋତାବନ୍ଧୁ, ଏଥିଲା ପାଣିପାଗର ସୂଚନା।

ଶ୍ରୋତବନ୍ଧୁ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଏକ ଭକ୍ତି ସଙ୍ଗୀତ। କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଗୋକୁଳାନନ୍ଦ ଧଳ। ଶୁଣନ୍ତୁ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ାଙ୍କ କଣ୍ଠରେ ଓଡ଼ିଆ ଭକ୍ତି ସଙ୍ଗୀତ। ଗୀତ ରଚନା କରିଥିଲେ ଗୀତିକାର ଗୋକୁଳାନନ୍ଦ ଧଳ।
1: କମ୍ ସୁଧରେ ଲୋନ୍ ଦରକାର, ତା ବି ଆପ୍ରେ ବସିଲା। ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ,
2: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
3: ବାପରେ, ଏତେ ଟଙ୍କା?
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଏକ ଦେଶାତ୍ମବୋଧକ ସଙ୍ଗୀତ। ଗୀତ ରଚନା କରିଛନ୍ତି ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ଏବଂ ପରିବେଷଣ କରିଛନ୍ତି ଉତ୍କଳ କୋରାଲ ଗ୍ରୁପ୍ର କଳାକାରମାନେ।

ତୁମ ଆଖିରେ ମୁଁ ଦେଖେ ସନ୍ଧ୍ୟାର ଶାନ୍ତ ଆକାଶ, ତୁମ ହସରେ ମିଳିଯାଏ ମୋ ଜୀବନର ସବୁ ଖୁସିର ଆଭାସ। ଶ୍ରୋତବନ୍ଧୁ ଶୁଣନ୍ତୁ ପ୍ରଥମ ଓଡ଼ିଆ ଆଧୁନିକ ଗୀତଟି ଶକ୍ତି ମିଶ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଗୀତିକାର ଅଲେଖ ବିଶ୍ୱାଳ।

ଶ୍ରୋତାବନ୍ଧୁ ଶୁଣୁଥିଲେ ନିବେଦିତା ଏବଂ ଇରା ମହାନ୍ତିଙ୍କ ଯୁଗଳ କଣ୍ଠରୁ। ଏବେ ଓଡ଼ିଆ ଆଧୁନିକ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତିକାର ଅଲେଖ ବିଶ୍ୱାଳ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ସୁବାସ ଦାସଙ୍କ କଣ୍ଠରେ ଓଡ଼ିଆ ଆଧୁନିକ ଗୀତଟି। ଏଇଠି ଶେଷ ହେଲା ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତ ଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7°C ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝି ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା

0: ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହିତ ଶ୍ରୀ ମାଝୀ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47 ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47 ଜାଗାରେ ଆଜି ଏ ପ୍ରକାର ରୋଜଗାର ମେଳା ହେଲା। ଖାସ୍ କି ଯେଉଁ 5 ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା, ସେଥିରେ ବିଭିନ୍ନ କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏତାର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। 51,000 ଲୋକ ଆଜି ଚାକିରି ପାଇଲେ।
0: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2ରେ ନାମ ଲେଖାଇବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ଯୁକ୍ତ 2ରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପରେ 9-15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ଜାରି ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଉଦ୍ରେକ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଏକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2036 ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ଦିଗରେ ନବସୃଜନ, ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଙ୍ଗଲିଙ୍ଗ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍

0: ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20 ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟର ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାରା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। ପାଣିପାଗ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44.7 ସେଲସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 13 ଜିଲ୍ଲା ଓ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମ କାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ

0: ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠାରେ ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳ ଭୂମିର ଉପକୂଳରେ ଥିବା ଦିଗବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ ସାତ ପ୍ରକାରର ସାମୁଦ୍ରିକ କଇଁଛ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70-100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଛ ହେଉଛନ୍ତି ଅଲିପ୍ରିଡ଼ଲେ। ଏହି କଇଁଛ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିପ୍ରିଡ଼ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ ଅଲିପ୍ରିଡ଼ଲେ କଇଁଛଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସଂରକ୍ଷଣ ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ଆମ ସରକାର ଗ୍ରହଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ବନ୍ୟପ୍ରାଣୀ ତାଲିକାର ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ସ୍ଥାନିତ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ 70 ଦଶକରେ ହିଁ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି, ବିଶେଷ କରି ସାତଭୟା, ବାବୁବାଲି ଦ୍ୱୀପ, ନାସ 1-2 ଏବଂ ଅଗରନାସୀ, ହୁଇକିଟୋଲା ଦ୍ୱୀପ, ବରୁଣେଇ ବେଳାଭୂମି ସେମାନଙ୍କର ଅସ୍ଥାୟୀ ବାସଘର ବୋଲି ଆବିଷ୍କାର କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡ। 1975 ଆମେରିକାର ୱାଶିଂଟନ୍ ଡିସିଠାରେ ଆନ୍ତର୍ଜାତିକ କୃଷି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ ବଉଳ କୁମ୍ଭୀରଙ୍କ ବଂଶ ବିସ୍ତାର ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇ ଆସୁଥିବାରୁ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର କାରଣ ଖୋଜିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଡକ୍ଟର ବଷ୍ଟାର୍ଡ ଆମ ଦେଶର ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ସାଥିରେ ଧରି ବିଷଧର ସରୀସୃପଙ୍କ ରହଣୀ ସ୍ଥଳ ଭିତରକନିକା ଗସ୍ତ କରିଥିଲେ। ଥରେ ସନ୍ଧ୍ୟାରେ ବଉଳା କୁମ୍ଭୀରମାନଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରିବା ସମୟରେ ସାଗର ତଟବର୍ତ୍ତୀ ବାବୁବାଲି ଦ୍ୱୀପକୁ ଶୀତଦିନରେ ଦେଖିବାକୁ ଯାଇଥିଲେ। ଲକ୍ଷ ଲକ୍ଷ ଅଲିପ୍ରିଡ଼ଲେ କଇଁଛ ସମୂହ ଅଣ୍ଡାଦାନ କରୁଥିବା ଦେଖିବାକୁ ପାଇଥିଲେ। ସେ ବିସ୍ମିତ ହେବା ସହ ସମଗ୍ର ବିଶ୍ୱକୁ ବିରଳ କଇଁଛଙ୍କ ଏନ୍ତୁଳିଶାଳ ଭାବେ ଗହୀର ମଥାର ବାବୁବାଲି ଦ୍ୱୀପକୁ ଘୋଷଣା କରିଥିଲେ, ଫଳରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଦିଗନ୍ତର ପଥ ଉନ୍ମୋଚିତ ହୋଇଥିଲା। ଏଥିସହ ଡକ୍ଟର ବଷ୍ଟାର୍ଡ ଆମ ସମସ୍ତଙ୍କ ପାଇଁ କାଳଜୟୀ ହୋଇଯାଇଛନ୍ତି। ସେବେଠାରୁ ଆଜି ଯେ ଆମର ଆଗନ୍ତୁକ ତଥା ସମୁଦ୍ର ପରିବେଶର ବନ୍ଧୁ ଅଲିପ୍ରିଡ଼ଲେ କଇଁଛ ଅତିଥି ସଦୃଶ ହୋଇଯାଇଛନ୍ତି। ଅତୀତରେ 2002-2017 ପର୍ଯ୍ୟନ୍ତ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ପୋଲିସ ବାହିନୀର ମିଳିତ ସହଯୋଗରେ ଗହୀରମଥା ସମୁଦ୍ରକୂଳଠାରୁ 20 କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା। ସମୁଦ୍ରରେ କଇଁଛମାନଙ୍କ ଆଗମନ, ପ୍ରଜନନ ପ୍ରକ୍ରିୟା ଏବଂ ଅଣ୍ଡାଦାନ ପର୍ଯ୍ୟନ୍ତ ସମୟକୁ ସୁରକ୍ଷିତ ରଖିବା ପାଇଁ ଟ୍ରଲର ଚଳପ୍ରଚଳକୁ ବନ୍ଦ ରଖାଯାଇଥାଏ। ସାମୁଦ୍ରିକ କଇଁଛ କେବଳ ଆମ ଓଡ଼ିଶାର ଗହୀରମଥା, ଦେବୀ ମୁହାଣ, ଋଷିକୁଲ୍ୟା ବେଳାଭୂମି ଛଡ଼ା ଭାରତର ମହାରାଷ୍ଟ୍ର ନୀଳଗିରି ବେଳାଭୂମି, ବିଦେଶରେ କୋଷ୍ଟାରିକା ଉପକୂଳରେ ଦେଖିବାକୁ ମିଳିଥାନ୍ତି। ଶ୍ରୀଲଙ୍କାର ଜାଫରାନା ବେଳାଭୂମିର କେତେକାଂଶରେ ମଧ୍ୟ ଅଲିବ୍ରିଡ଼ଲେ କଇଁଛ ଦେଖିବାକୁ ମିଳନ୍ତି। କଇଁଛଙ୍କ ସୁରକ୍ଷା ଜୈବ ବିବିଧତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ଏବଂ ସଂରକ୍ଷଣ ଆମରି ଉପରେ ନିର୍ଭର କରୁଛି। ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ କଇଁଛଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏ ଦିଗରେ କାର୍ଯ୍ୟ କରିପାରିଲେ ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ତେଣୁ ମାନବ ସମାଜ ପାଇଁ ଅଲିବ୍ରିଡ଼ଲେ କଇଁଛ ପ୍ରକୃତିର ଅତୁଳନୀୟ ଦାନ ବୋଲି ଗ୍ରହଣ କରିବାକୁ ପଡ଼ିବ। ଆସନ୍ତୁ ସାମୁଦ୍ରିକ ପରିବେଶର ସୁରକ୍ଷା କବଚ, ଏହି କଇଁଛଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନା ସୁକନ୍ୟା ଜେନା।
2: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଲଭ୍ ମାଷ୍ଟରରୁ। ପରବର୍ତ୍ତୀ ଓଡ଼ିଆ କଥାଚିତ୍ର ଗୀତଟି ଶୁଣନ୍ତୁ। ଯୁଗଳ କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ନିବେଦିତା। କଥାଚିତ୍ର ରହିଛି ତୋବି ନାମ କାହାଣୀ ଅଧା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ବାବୁଲ ସୁପ୍ରିୟ ଏବଂ ନିବେଦିତାଙ୍କ କଣ୍ଠରୁ କଥାଚିତ୍ର ଥିଲା ତୋ ବିନା ମୋ କାହାଣୀ ଅଧା। ପରବର୍ତ୍ତୀ ଓଡ଼ିଆ କଥାଚିତ୍ର ଗୀତଟି ଶୁଣନ୍ତୁ। ଯୁଗଳ କଣ୍ଠରେ ସଜିଛନ୍ତି ଇରା ମହାନ୍ତି ଏବଂ ଶ୍ରୀଜିତ, ସଙ୍ଗୀତରେ ସଜିଛନ୍ତି ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ଗୀତିକାର ନିଜାମ, ଏବଂ କଥାଚିତ୍ର ରହିଛି ବାଜି।
1: One, two, three, four.

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଇରା ମହାନ୍ତି ଏବଂ ଶ୍ରୀଜିତଙ୍କ ଯୁଗଳକଣ୍ଠରୁ କଥାଚିତ୍ର ଥିଲା ବାଜି ଏଇଠି ଶେଷ ହେଇଛି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ

ଜିଡିପି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିବି ଜିରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା 1 ଜୁଲାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ପ୍ରଧାନମନ୍ତ୍ରୀଙ୍କ ସଫଳ ପଞ୍ଚରାଷ୍ଟ୍ରୀୟ ଗସ୍ତ ଏହାକୁ ପ୍ରମାଣ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବ୍ୟବସାୟ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଭାରତ ଶିଳ୍ପ ବିକାଶ ଯୋଜନା ଭବ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି, 33,600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା ବିକ୍ରି କ୍ଷେତ୍ରରେ ଗ୍ୟାସ୍ ଏବଂ ତେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିଥିଲା। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ଏକମାତ୍ର ପ୍ରମୁଖ ଅର୍ଥନୀତି ପାଲଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରୁଷ ୟୁକ୍ରେନ ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା କାରଣରୁ ବିଶ୍ୱସ୍ତରରେ ତେଲ ବଜାରରେ ସୃଷ୍ଟି ଆହ୍ୱାନ ସତ୍ତ୍ୱେ ଭାରତ ଦେଶବାସୀଙ୍କ ଆର୍ଥିକ ବୋଝରୁ ସୁରକ୍ଷା ପ୍ରଦାନ କରିଛି। ଇତିମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର 4 କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ସର୍ବଶେଷ ଶୁଳ୍କ ହ୍ରାସ ଯୋଗୁଁ ସରକାର 30,000 କୋଟି ଟଙ୍କାର ରାଜସ୍ୱ ବୋଝ ବହନ କରିଛନ୍ତି ବୋଲି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚୀନ୍ର ଉତ୍ତର ଶାନ୍ସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ

0: ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ୍ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର, ଯିଏ ସାଧାରଣତଃ ଭାବରେ ଆମର ଏଡିଏମ୍ ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ, ସେମାନେ ସବୁ ଅଛନ୍ତି ଆଡିସନାଲ ଆମର ଇଆରଓଜ୍ ମାନେ, ତ ସେ ଇଆରଓଜ୍ ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟୋରାଲ ରୋଲ୍ ପବ୍ଲିସ୍ କରିବେ, ଯାହାକି ସେପ୍ଟେମ୍ବର 6 ତାରିଖରେ। ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
1: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036ରେ ବିକଶିତ ଓଡ଼ିଶା ଓ 2047ରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10 ପୂଜା ମଣ୍ଡପକୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବାର ପ୍ରତିଶ୍ରୁତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନକରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
7: ଓହୋ ମା, ତମର ପ୍ରତି କଥାରେ ଟେନସନ।
6: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
7: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
6: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
7: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ। ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ। ଆଉ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନକାଳ ଭିତରେ।
1: ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନସ୍ଥଳୀର କିପରି ବିକାଶ ହୋଇପାରିବ, ଉତ୍ତରୋତ୍ତର ଉନ୍ନତି ହୋଇପାରିବ, ତା ଛଡ଼ା ଆମ ଅର୍ଥନୀତିରେ ସହାୟକ ହୋଇପାରିବ।
0: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହୋଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
1: ଆଲୋଚନାର ବିଷୟ ହେଉଛି
0: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
1: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
0: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର,
2: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝାଯାଏ? ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝିବ?
3: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
2: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କଣ ରହିଛି?
3: ଆମ ଓଡ଼ିଶାରେ ବିଶେଷତଃ ଆମର 33% ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ

0: ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡେ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳପାଳ ବୁଲିବାକୁ ଆସିଲା, ସିଏ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସିଏ ତା ସାଙ୍ଗସାଥି ଏମିତି ହେଇକି ବିବିଧତାଟା ଚାରିଆଡେ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସିଏ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋଟୁରିଜିମରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750 ଉର୍ଦ୍ଧ୍ୱ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି। ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
1: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଆଉ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କଣ ଅଛି?
0: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ ଆମର ଟୁରିଜିମର ପାର୍ଟ, କିନ୍ତୁ ସବୁ ଟୁରିଜିମ ଆମର ଇକୋ ଟୁରିଜିମର ପାର୍ଟ ନୁହେଁ। ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ ଭ୍ରମଣ ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ ଟୁରିଜିମ ବା ସଷ୍ଟେନେବୁଲ ଟୁରିଜିମ, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ ରହୁଛନ୍ତି
0: ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
0: ଓଡ଼ିଶାରେ ପ୍ରଥମ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ମସିହାରେ ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 crore ରେଭିନ୍ୟୁ ଜେନେରେଟ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ ଯେମିତି ଆମର ନେଚର ଟ୍ରେଡ ରହିଲା, ବାର୍ଡ ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
1: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
0: ମୁଁ ଯେମିତି କହିଲି ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି, ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆନଈ ମ୍ୟାନଗ୍ରୋଭ ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
1: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
0: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisha.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେହି ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି, ବାର୍ଡ ୱାଚିଂ, ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି ଏବଂ ଏଇ ଯୋଉ 5 June ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନରେ ଷ୍ଟାର୍ଟ କରିବାର ଯୋଜନା
1: ରହିଛି। ଆଚ୍ଛା, ଯିଏ ଅନଲାଇନ୍ରେ ବୁକିଂ କରିପାରିବନି ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
0: ହଁ, ଆମର ଇକୋ ଟୁରିଜିମ ସେଲ୍ ଗୋଟେ ରହିଛି PCCF ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ, ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ ନହେଲେ ଆମର ଯୋଉ ଇକୋ ଟୁର ୱେବସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
1: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢିଛି ଆଉ ତା ପଛରେ କାରଣ କଣ?
0: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହିହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟା କି ଡିମାଣ୍ଡରେ ରହୁଛି, କାହିଁକି ନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
1: ପ୍ରାକୃତିକ
0: ପରିବେଶ ବହୁତ ସୁନ୍ଦର। ସେମିତି ଆମର ଯେମିତି ଶିମିଳପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼, ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳପାଳରେ ଯେମିତି ମୁଁ କହିଲି କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ ଅର୍କିଡ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମ ଟେ ଅଛି, ତ ତାକୁ ବି ଲୋକଙ୍କ

0: ଘରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି।
0: ଆଉ ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମକୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି।
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀ ଗୁଡିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
0: ସେଇଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳପାଳ, ସାତକୋଶିଆ ଏହିସବୁ ସ୍ଥାନମାନଙ୍କୁ ନିଆଯାଇଛି।
1: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
0: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ ମାନେ ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମ ଠାରେ, ତ ଶିମିଳପାଳ ଆଉ ବି କେତେ ଗୁଡ଼େ ଆଦିବାସୀ ଅଞ୍ଚଳ ମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକା ଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ, ହୋର୍ଡିଂ ଆଉ ମାଗାଜିନ୍ସ, କ୍ୟାଲେଣ୍ଡର, ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା, ଯାହା ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
0: ଯେମିତି ମୁଁ କହିଲି ଆମର ମାଇସ୍ ଟୁରିଜିମ ହେଲା, ହୋମଷ୍ଟେ ହେଲା,
1: ମାଇସ୍ ଟୁରିଜିମ ଯୋଉ କହିଲେ ସେଇଟା କଣ?
0: ମାଇସ୍ ଟୁରିଜିମ ଆମର ସେଠି ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର 2 ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି, ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ୱାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର 3 ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ, ଏବଂ ଆମର ଇକୋ ଟୁରିଜିମ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମର କାମ ଗୁଡାକୁ କରିଆସୁଛୁ।
1: ଆଚ୍ଛା, ଆପଣ ଯୋଉ କହିଲେ ହୋମଷ୍ଟେ ର ବ୍ୟବସ୍ଥା ରହିଛି, ଯୋଉ ହୋମଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚୟ ତାର ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁ ମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
0: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁକୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ୍ www.ecotourodisha.com, ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
1: ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କର ଯୋଉ ଖାଦ୍ୟ ପାନୀୟ ଯୋଉ ପର୍ଯ୍ୟଟକ ମାନଙ୍କର ବ୍ୟବସ୍ଥା କରାଯାଉଛି,
0: ସେମାନଙ୍କ ଦ୍ୱାରା ହିଁ ବ୍ୟବସ୍ଥା କରାଯାଉଛି। ତ 80%ରୁ ଆମର 25% ସେମାନଙ୍କର ରିକରିଂ ଏକ୍ସପେଣ୍ଡିଚର, ଯେମିତି ହେଲା ଖାଦ୍ୟ, ଇଲେକ୍ଟ୍ରି ବିଲ୍ ହେଲା, ଏସବୁ ପାଇଁ ଖର୍ଚ୍ଚ କରାଯାଉଛି। ତାପରେ ସେଗୁଡାକ କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ସବୁ ତାର ତତ୍ତ୍ୱାବଧାନରେ ହଉଛି ହୋମଷ୍ଟେ ଗୁଡିକ।
1: ବହୁତ ଭଲ କଥା, ତାହେଲେ 2025-26 ମସିହାରେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା?
0: ସଂଖ୍ୟା ଆମର ପ୍ରାୟ ଥିଲା 2 ପାଖାପାଖି ଥିଲା, ଏବଂ ସେଥିରୁ ଆମେ 22 crore ଆଦାୟ କରିଥିଲୁ।
1: ଯୋଉ ଆପଣ କହିଲେ 22 crore ଆଦାୟ କରିଥିଲେ, ତାମାନେ ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ପରିବେଶ

0: ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି?
1: ପରିବେଶ ପର୍ଯ୍ୟଟନ କରୋନା ପରଠୁ ଲୋକମାନେ ମାସ୍ ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ, ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି, ଏବଂ ଇକୋ ଆୱାରନେସ୍ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମ୍ରେ ଗୋଟେ ଡାଟା 2022ରେ ଆମେ 26.01 million dollars ପାଇଥିଲୁ, କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ 151.88 million dollarsରେ ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମ୍ଟି।
0: ଆଚ୍ଛା, ବେଳେବେଳେ ଦେଖାଯାଏ ଯେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯେଉଁ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି, କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା, କି ହାତୀକୁ ଢେଲା ପକେଇବା, ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା, ସେଗୁଡା କରିବା ଦ୍ଵାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେ ଲୋକମାନଙ୍କୁ ସଚେତନ କରେଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କଣ ସବୁ ପଦକ୍ଷେପ ନେଉଛି?
1: ଯୋଉଟା ଏବେ ଆପଣ କହୁଛନ୍ତି ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହଉଛନ୍ତି ନର୍ମାଲ ଟୁରିଷ୍ଟ।
0: ଆଚ୍ଛା,
1: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ, ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାଷ୍ଟ ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ।
0: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା, ସେଥିପାଇଁ କଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
1: ଆମର ଆକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି, ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ଵାରା କଣ ହବ। ଯଦି ଆମର ପ୍ରକୃତି ରହିବ ତାହେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି। ସେଥିପାଇଁ ବନ ବିଭାଗ ଏହା ପାଇଁ ବହୁତ ସଜାଗ ଅଛି।
0: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟାକି ଆପଣଙ୍କୁ ଦୁଃଖ ଲାଗିଛି, ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି?
1: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳା ଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା, ଯୋଉ ଶିକାରୀ ମାନେ ବହୁତ ଥିଲେ, ତ ସେମାନେ ଚଢେଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ ବିକ୍ରି ବି କରୁଥିଲେ। ତ ଆମର କଣ ହେଲା ନା, ଏ ପରିବେଶ ପର୍ଯ୍ୟଟନ ମଙ୍ଗଳା ଯୋଡ଼ିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ ପରୋକ୍ଷ ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାର କ୍ଷମ ସେମାନଙ୍କୁ କରେଇ ପାରିଲା, ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି। ତ ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ୍ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
0: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରିଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ, ବହୁତ ସୁନ୍ଦର କଥା ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କଣ?
1: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 crore ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 crore ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750 ଉର୍ଦ୍ଧ୍ୱ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 times ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 years ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କଣ ହବ କି ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି, ସେମାନଙ୍କୁ ଆମେ ଆୱାର୍ଡ ଏବଂ ହାଇ ଏଣ୍ଡ ଟୁରିଷ୍ଟ ମାନଙ୍କୁ ମେନ୍ ଫୋକସ୍ କରୁଛୁ। ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
0: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ,
1: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି। ଆଉ ଯଦି ଆମେ ସମସ୍ତଙ୍କୁ ମାରିଦବା ଆଉ କହିବା ଆମେ ବଞ୍ଚିବା, ସେଟା କେବେ ହେଇ ହିଁ ପାରିବ,
0: ଜୈବ ବିବିଧତାରେ ତ ଅସୁବିଧା ହବ ନା।
1: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
0: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କଣ କରିଥାଏ?

0: ଯେମିତି ଆମର ମୁଁ କହିଲି ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ,
1: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରି ଚାଲିଥିବା,
0: ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯୋଉମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି, ତା ବଦେ ଆମର ସାଇଟ୍ ମ୍ୟାନେଜର ବି ପ୍ରତି ସାଇଟ୍ରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ୍ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା, ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡଲି ଟ୍ରେନିଂ ଦବ, ତା ବଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆ ସରିଛି, ତ ଏଇଟା ଗୋଟେ ପ୍ରୋସେସ, ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
1: अच्छा ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କ'ଣ ରହିଛି?
0: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା, ବଡମୁଳ ହେଲା, ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି। ତା ବାଦେ ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି ଚାରୋଟି ବଡ ବଡ଼ ଏଇ ବର୍ଷ ପାଇଁ, ଶିମିଳପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
1: ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଏହାର କିଛି ଯୋଜନା କି ଆଗକୁ କେମିତି ଏହା ବଢିପାରିବ ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧ ମାନଙ୍କୁ କିଛି କୁହନ୍ତୁ।
0: ଯେମିତି ଆମର ଯୋଜନା ରହିଲା, ହୋମଷ୍ଟେ ରହିଲା, ଟ୍ରେକିଂ ଯୋଉ 5th June ଲଞ୍ଚ ହବାର ଅଛି ସେ ବିଷୟରେ ରହିଲା, ତିନିଟା ପାଇପଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ ହବାକୁ ଅଛି।
1: ତିନିଟା ପାଇପଲାଇନ୍ ଯୋଉ କହିଲେ ସେଟା କଣ?
0: ତିନିଟା ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନଗୋଇଂ ହେଇକି ଅଛି, ଯୋଉଟା କି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି। ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ, ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳପାଳ ଭିତରେ ରହୁଛି, ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ତ ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାମାନେ ପର୍ଯ୍ୟଟକ ମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କଣ କହିବେ?
0: ମୋର ଓଡିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ହୃଦୟରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡିଶାରେ ବହୁତ ଜିନିଷ ଅଛି ଯୋଉଟା କି ଆମେ ଏବେ ବି ଦେଖିନାହାନ୍ତି। ଓଡିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ, ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋ ଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ, ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ, ଆଜି ଯାହା ବିଷୟ ଥିଲା ଓଡିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍ ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବୁଝେଇକି କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଆକାଶବାଣୀ ଆମ ମନର କଥା ଜ୍ଞାନର କଥା ଅନୁଚିନ୍ତାର କଥା ସ୍ୱାସ୍ଥ୍ୟର କଥା କୃଷିର କଥା ସବୁ କହିଥାଏ ବଖାଣୀ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଝିଅଠାରୁ ନାରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ନେଇଥାଏ ସେ ଚିଣି ସିଏ ଆଉ କେହି ନୁହଁ ସିଏ ପରା ଆମ ଆକାଶବାଣୀ ଆକାଶବାଣୀ ବର୍ତ୍ତମାନ 90 ବର୍ଷରେ ପାଦ ଥାପିଛି ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜଣେ ମନ୍ତ୍ରମୁଗ୍ଧ ଶ୍ରୋତା ଆକାଶବାଣୀକୁ ନେଇ କହନ୍ତି
1: ମୁଁ ଉପେନ୍ଦ୍ର ସ୍ୱାଇଁ ଖମାର ସାହି

ଡାଙ୍ଗମାଳ ଥାନା ରାଜନଗର ଜିଲ୍ଲା କେନ୍ଦ୍ରାପଡା ବୟସ 86 ମୋ ପିଲାଦିନର କଥା 80 ବର୍ଷରୁ ଉର୍ଦ୍ଧ୍ୱର କଥା ଗାଁ ଗହଳିର ଦେଶର ଖବର ଶୁଣିବାକୁ ବ୍ୟଗ୍ର ମଣିଷ ଗୀତ ନାଚ ଦେଖିବାକୁ ବ୍ୟାକୁଳ ମଣିଷ କୃଷି କାର୍ଯ୍ୟ ଜାଣିବାକୁ ଇଚ୍ଛା ଥିବା ମଣିଷ ଗପ ଶୁଣିବାକୁ ଆଗ୍ରହୀ ମଣିଷ ରେଡିଓକୁ ସାହାରା କରୁଥିଲେ ଗାଁ ଗହଳିରେ ଗୋଟିଏ ରେଡିଓ ଚାରିପାଖେ ଘେରି ବସନ୍ତି ନୀରବରେ ଦେଖନ୍ତି ଶୁଣନ୍ତି ନଦିଆ ବିହାରୀ ମହାନ୍ତିଙ୍କ ଶିଶୁ ସଂସ୍ଥାର ଗପ ପିଲାଙ୍କୁ ଆମୋଦିତ କରିଥାଏ ପରେ ପରେ କମ୍ୟୁନିଟି ରେଡିଓ ଆସେ ସେଠାରେ ପ୍ରବଳ ଭିଡ଼ ହୁଏ ଅବସର ସମୟରେ ଯିଏ ଯାହା ପ୍ରୋଗ୍ରାମକୁ ଜାଣିବାକୁ ଭଲ ପାଏ ଶୁଣିଲେ ତାହା ଆଈ ମା କାହାଣୀ ପରି ଲାଗେ ଲୋକେ କହୁଥିଲେ ଆକାଶକୁ କିଏ ଏପରି କରୁଛି ଲୋକେ ଏକାଠି ଶୁଣୁଥିଲେ ଦୁଃଖ ସୁଖ ବାଣ୍ଟୁଥିଲେ ଭାଗବତ ଶୁଣୁଥିଲେ ସେ ସମୟଟା ଏହିଭଳି ଥିଲା ସଙ୍ଗବଦ୍ଧ ଜୀବନ ଯାପନ କରୁଥିଲେ ଶାନ୍ତିରେ ଚାଲୁଥିଲା ସବୁକିଛି ଶାନ୍ତି ଥିଲା କିନ୍ତୁ ଆଜିର ବ୍ୟସ୍ତ ମଣିଷ ବ୍ୟସ୍ତ ଯୁବକ ସମୟ ହେଉନି ଫୋନ ମାଧ୍ୟମରେ ବର୍ତ୍ତମାନ ସବୁକିଛି ଦେଖୁଛନ୍ତି ଏପରିକି ପାଠପଢା ମଧ୍ୟ ରେଡିଓର ତୁଲ୍ୟ କେହି ହୁଏ ନାହିଁ ଅନ୍ୟାନ୍ୟରେ ବୌଦ୍ଧିକ ଶକ୍ତି ହେଇ ଥାଇପାରେ କିନ୍ତୁ ସଙ୍ଗବଦ୍ଧ ଆସିବ କୋଉଠି କମ୍ୟୁନିଟି ଆସିବ କୋଉଠି ଶୃଙ୍ଖଳିତ ଆସିବ କୋଉଠି ଅଲ୍ ଇଣ୍ଡିଆ ରେଡିଓ ସମ୍ବୋଧନ କରୁଥିଲେ ପରେ ପରେ ଆକାଶବାଣୀ ନାମରେ ନାମିତ ହୁଏ ଏହା ମୋର ଅନୁଭୂତି ସେତେବେଳକାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ସମୟ ହୋଇଛି। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ପ୍ରଥମେ ଶୁଣନ୍ତୁ, କଥାଚିତ୍ର ରହିଛି ମେ ହୁନା, ଏବଂ ଯୁଗଳ କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ଅଭିଜିତ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତରେ ସାଜିଛନ୍ତି ଅନୁ ମଲ୍ଲିକ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଜାଭେଦ ଅଖ୍ତର। ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ।

ଶ୍ରୋତାବନ୍ଧୁ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଅଭିଜିତ ଏବଂ ଆଶା ଭୋସଲେଙ୍କ କଣ୍ଠରୁ। କଥାଚିତ୍ର ରହିଛି ଦିଲୱାଲେ ଦୁଲହନିଆ ଲେ ଯାଇଙ୍ଗେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଭକ୍ତି ସଙ୍ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରୁ। ପରବର୍ତ୍ତୀ ହିନ୍ଦୀ ଭକ୍ତି ସଙ୍ଗୀତଟି ଶୁଣନ୍ତୁ କବି ନାରାୟଣ ଅଗ୍ରୱାଲଙ୍କ ଗୀତ ରଚନାରୁ। ସଙ୍ଗୀତରେ ସାଜିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ହରିହରନ।

ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ହରିହରନଙ୍କ କଣ୍ଠରୁ। ପରବର୍ତ୍ତୀ ହିନ୍ଦୀ ଭକ୍ତି ଗୀତଟି ଶୁଣନ୍ତୁ, ହରିହରନ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ ଯୁଗଳ କଣ୍ଠରୁ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଭକ୍ତି ସଙ୍ଗୀତ ଶ୍ରୁତି କଟକରଙ୍କ କଣ୍ଠରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଶ୍ରୀଜଗନ୍ନାଥଙ୍କ ଭଜନ, କିନ୍ତୁ ତା ପୂର୍ବରୁ ପ୍ରଚାର କରୁଛୁ କେତୋଟି ବିଜ୍ଞାପନ ବିରତି।
1: ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ସାବିତ୍ରୀ, ମୋ ଅଫିସ ଯାଉଛି।
5: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
4: ବାପରେ, ଏତେ ଟଙ୍କା?
5: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
4: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
5: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ସମୟ ହୋଇଛି, ପ୍ରଚାର କରୁଛୁ କେତୋଟି ଶ୍ରୀଜଗନ୍ନାଥଙ୍କ ଭଜନ। ତେବେ ପ୍ରଥମ ଭଜନଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସ୍ୱାଗତିକା ରଥଙ୍କ କଣ୍ଠରୁ, ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର।

ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ୱାଗତିକା ରଥଙ୍କ କଣ୍ଠରୁ। ଗୀତ ରଚନା କରିଥିଲେ ଗୀତିକାର ସୁରେନ୍ଦ୍ର ବିଦ୍ୟାଧର। ଏଥର ଶ୍ରୀଜଗନ୍ନାଥ ଭଜନଟି ଶୁଣନ୍ତୁ, କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରୁ, ଗୀତିକାର ନିମାଇ ବାନାର୍ଜୀ।

ଶୁଣୁଥିଲେ ଦିବାକର ମହାନ୍ତିଙ୍କ କଣ୍ଠରୁ ଶ୍ରୀଜଗନ୍ନାଥଙ୍କ ଭଜନ। ଏଥର ଶୁଣନ୍ତୁ କଣ୍ଠଶିଳ୍ପୀ ନନ୍ଦିତା ଭଞ୍ଜ। ଗୀତ ରଚନା କରିଛନ୍ତି ଗୀତିକାର ନଗେନ୍ଦ୍ରନାଥ ଦାସ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଅରବିନ୍ଦ ମୁଦୁଲିଙ୍କ କଣ୍ଠରୁ ଶ୍ରୀଜଗନ୍ନାଥଙ୍କ ଭଜନ। ଏଥର ଶୁଣନ୍ତୁ ଅନୁରାଧା ପୋଡ଼ୁଆଲଙ୍କ କଣ୍ଠରୁ, ହୃଦୟସ୍ପର୍ଶୀ ରଚନା କରିଛନ୍ତି ଗୀତିକାର ଶ୍ରୀକାନ୍ତ ଗୌତମ।